ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ସୁବାସ ଦାସ ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ। କଣ୍ଠରେ ତାଙ୍କର ଅଲେଖ ବିଶ୍ୱାଳଙ୍କ ରଚନା।

ଏଇଠି ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ଜ୍ୟୋତିର୍ମୟୀ ମହାପାତ୍ର, ସୁରୋଜ କୁମାର ପରିଡ଼ା, ମଧୁଲିତା ମହାନ୍ତି, ସୁବାସ ଦାସ, ପ୍ରୀତିନନ୍ଦା ରାଉତରାୟ ଏବଂ ଶେଷରେ ଦୁଃଖିଶ୍ୟାମ ତ୍ରିପାଠୀ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଟିକେ ପରେ

ଭଗବାନଙ୍କ ସ୍ମରଣ ହିଁ ସମ୍ପତ୍ତି, ବିସ୍ମରଣ ହିଁ ବିପତ୍ତି। ଆମ ସମାଜରେ ସାଧାରଣତଃ ଦୁଇ ପ୍ରକାର ମନୁଷ୍ୟ ଦେଖାଯାଆନ୍ତି, ଆସ୍ତିକ ଓ ନାସ୍ତିକ। ଆସ୍ତିକ ଏ ସଂସାରରେ ଭଗବାନଙ୍କର ଅସ୍ତିତ୍ୱ ବା ସ୍ଥିତିକୁ ସ୍ୱୀକାର କରି ନିଜର କର୍ମମୟ ଜୀବନଯାପନ କରେ, କିନ୍ତୁ ନାସ୍ତିକ ଏହାକୁ ସହଜରେ ସ୍ୱୀକାର କରେ ନାହିଁ। ସେ ନିଜ ବାହୁବଳ ଉପରେ ବିଶ୍ୱାସ କରି ଖାଇ ପିଇ ଆନନ୍ଦରେ ସୁଖ ଉପଭୋଗ କରିଥାଏ। ନାସ୍ତିକମାନେ ଚାର୍ବାଙ୍କର ବାଣୀ ଦ୍ୱାରା ପ୍ରଚୋଦିତ ହୋଇ ଯଥା ଯାବତ୍ ଜୀବେତ୍ ସୁଖଂ ଜୀବେତ୍, ଋଣଂ କୃତ୍ୱା ଘୃତଂ ପିବେତ୍, ଭସ୍ମୀଭୂତସ୍ୟ ଶରୀର କିଂ ପୁନରାଗମନ। ଏହି ଶ୍ଳୋକଟିର ନିର୍ଯ୍ୟାସ ହେଲା, ଥରେ ଶରୀର ଭସ୍ମୀଭୂତ ହୋଇଗଲା ପରେ ପୁନର୍ଗମନ ହୁଏ ନାହିଁ, ତେଣୁ ଋଣ କରିକିନି ମଧ୍ୟ ଆନନ୍ଦରେ ଜୀବନକୁ ଉପଭୋଗ କରିଦେବା। ଗୋଟିଏ ସାଧାରଣ ବସ୍ତୁ ନିର୍ମାଣ କରିବା ପାଇଁ ଯଦି ଜଣେ ନିର୍ମାଣକର୍ତ୍ତା ଅଛନ୍ତି, ଏ ସୁନ୍ଦର ସୃଷ୍ଟିର ଜଣେ ସ୍ରଷ୍ଟା ମଧ୍ୟ ଥିବେ। ନାସ୍ତିକଙ୍କର ଭଗବାନଙ୍କର ଅସ୍ତିତ୍ୱକୁ ସ୍ୱୀକାର କରିବା ନ କରିବା ଉପରେ ଭଗବାନଙ୍କର ଉପସ୍ଥିତି ନିର୍ଭର କରେ ନାହିଁ। ଏ ପୃଥିବୀରେ ସମଗ୍ର ମାନବ ସମାଜ ଓ ସବୁ ଧର୍ମରେ ସେହି ରହସ୍ୟମୟ ଆନନ୍ଦ ସ୍ୱରୂପ ଭଗବାନ ବା ଈଶ୍ୱରଙ୍କ ଉପରେ ଆସ୍ଥା ରହିଥାଏ। ଆମ ଜୀବନରେ ସମସ୍ତ କର୍ମ ଯଦି ଭଗବତ ନିବେଦିତ ବା ସମର୍ପିତ ହୁଏ, ତାହା ଆମ୍ଭମାନଙ୍କୁ ଅସୀମ ଆନନ୍ଦ ଦେବା ସଙ୍ଗେ ସଙ୍ଗେ ସମସ୍ତ ପ୍ରକାର ବିପତ୍ତିରୁ ରକ୍ଷା କରିଥାଏ। ସେ ପ୍ରକାର କର୍ମରେ କର୍ତ୍ତୃତ୍ୱ ଓ ଭର୍ତ୍ତୃତ୍ୱ ଭାବ ନଥିବାରୁ ଅହଙ୍କାରର ବିନାଶ ହୋଇଥାଏ, ଯାହାକି ବ୍ୟକ୍ତିର ଆଧ୍ୟାତ୍ମିକ ମାର୍ଗରେ ଏକ ପରମ ଶତ୍ରୁ। ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ ଅନୁରୂପ ଉପଦେଶ କର୍ମସନ୍ୟାସ ଯୋଗ ମାଧ୍ୟମରେ ବୁଝାଇ କର୍ମରେ ପ୍ରଚୋଦିତ ନ ହେବା ପାଇଁ କହିଛନ୍ତି। ଶେଷ ଅଧ୍ୟାୟରେ ଅନ୍ତିମ ଶ୍ଳୋକରେ ମାଂ ଏକ ଶରଣଂ ବ୍ରଜ ପ୍ରତିଶ୍ରୁତି ଭଗବତ ଶରଣାଗତ ପ୍ରତି ପ୍ରାଧାନ୍ୟ ଦେଇ ଏହିପରି ଭଗବାନଙ୍କୁ ସବୁ ସମୟରେ ସ୍ମରଣ ରଖିବା ଓ ଆତ୍ମନିବେଦନର ପ୍ରସଙ୍ଗ ସନ୍ଥ ତୁଳସୀଦାସଙ୍କ ରଚିତ ମାନସର ସୁନ୍ଦରାକାଣ୍ଡରେ ମଧ୍ୟ ବର୍ଣ୍ଣିତ ହୋଇଅଛି। କଥାଟି ହେଉଛି, ହନୁମାନଜୀ ବହୁ କଷ୍ଟସାଧ୍ୟ ଯାତ୍ରାର ସଫଳ ହୋଇ ଯେତେବେଳେ ମା ସୀତାଙ୍କର ସନ୍ଦେଶ ରାମଚନ୍ଦ୍ରଙ୍କୁ ଦେଇଛନ୍ତି, ସେ ଅତ୍ୟନ୍ତ ଉତ୍ଫୁଲ୍ଲ ସହିତ ହନୁମାନଙ୍କୁ ପ୍ରଶଂସା କରି କହିଛନ୍ତି, ହେ ହନୁମାନ, ଦେବତା ନର ମୁନି ତନୁଧାରୀଙ୍କ ମଧ୍ୟରେ ତୁମ ପରି ଉପକାରୀ ଅନ୍ୟ କେହି ନାହାନ୍ତି, ତୁମର ଏହି ଉପକାର ଋଣ ମୁଁ ଶୁଝିପାରିବି ନାହିଁ। ପ୍ରଭୁଙ୍କର ବିଚ୍ଛେଦରେ ସୀତାଙ୍କର ଗୋଟିଏ ଗୋଟିଏ ନିମିଷ ଗୋଟିଏ ଗୋଟିଏ କଳ୍ପ ପରି ଲାଗୁଛି। ଅଶୋକ ବନରେ ଶ୍ରୀରାମଙ୍କ ନାମ

ସ୍ମରଣ କରି ରହିଛନ୍ତି। କଥା ଆଳା ପରେ ହନୁମାନ ଶ୍ରୀରାମଚନ୍ଦ୍ରଙ୍କୁ କହିଛନ୍ତି, ଆପଣଙ୍କର ମନୋବାକ୍ୟରେ ମୁଁ ହିଁ ଆପଣଙ୍କୁ ପତି ବୋଲି ଗ୍ରହଣ କରିଛି। ଯେ ମୋତେ ହିଁ ଆଶ୍ରୟ କରିଛି ତା ଉପରେ ସ୍ୱପ୍ନରେ ସୁଦ୍ଧା ବିପତ୍ତି ଆସିପାରେ ନାହିଁ। ହନୁମାନ ପ୍ରତ୍ୟୁତ୍ତରେ କହିଛନ୍ତି, ଆପଣଙ୍କ ନାମକୁ ବିସ୍ମରଣ କରିବା ହିଁ ବିପତ୍ତି। ଏହି ପ୍ରସଙ୍ଗରୁ ଜଣାଯାଏ, ପ୍ରଭୁଙ୍କର ନାମ ସ୍ମରଣ ଓ ଧାରଣ କରିବା ଦ୍ୱାରା ଆମ୍ଭେମାନେ ତ୍ରିତାପରୁ ମୁକ୍ତି ଲାଭ କରି ଆନନ୍ଦ ସ୍ୱରୂପ ହୋଇଯିବା। ଜୀବନର ଯାତ୍ରା ପଥରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ତଥା ବାଧାବିଘ୍ନକୁ ଅନାୟାସରେ ଅତିକ୍ରମ କରିଯିବା। ଭଗବାନଙ୍କ ନାମ ସ୍ମରଣ ଦ୍ୱାରା ମନୁଷ୍ୟ ସରଳ, ସହଜ ଓ ସୁବୋଧ ହୋଇଥାଏ। ମନୁଷ୍ୟ ଜୀବନରେ ସବୁଠାରୁ ବଡ଼ ଶତ୍ରୁ ଷଡ଼ ରିପୁ, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଧୀରେ ଧୀରେ ଦୂରେଇ ଯାଇ ଏକ ଦିବ୍ୟ ଜୀବନଯାପନ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥାଏ। ଆଜିର ବିଷୟ ଅନୁରାଗୀ ମାନବ ଥରଟିଏ ଏହି ପ୍ରକାର ଚେତନାରେ ନିଜକୁ ଅନୁପ୍ରାଣିତ କରିପାରିଲେ ମାନବ ଜନ୍ମ ଧନ୍ୟ ହୋଇଯିବ।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ନୃସିଂହ ଚରଣ ମଲ୍ଲିକ, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 64ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ସ୍ୱାସ୍ଥ୍ୟ ଭିତରେ ମଜ୍ଜା, ତା ଉପରେ ମେଦ, ତା ଉପରେ ମାଂସ, ଭିତରେ ରୁଧିର, ଘୋଡ଼େଇବାକୁ ଚର୍ମ ଏବଂ ରୋମ, ମଜ୍ଜା ମଧ୍ୟରେ ବ୍ୟୋମ, ଏହି ସପ୍ତଧାତୁ ପ୍ରାଣୀ ଜୀବନର ମୂଳ ହେତୁ। 72,000 ନାଡ଼ି ହୃଦ ପଦ୍ମକୁ ବେଢ଼ିଛି, ତା ମଧ୍ୟରେ ରହେ ପ୍ରାଣ। ଅବନି, ଉଦକ, ଅନଳ, ପବନ ଓ ଆକାଶ, ଏହି ପଞ୍ଚଭୂତରେ ଗଢ଼ା ଶରୀର ହେଉଛି ବିଷ୍ଣୁଙ୍କର ଭଜନ ମନ୍ଦିର। ଏହି ପଞ୍ଚଭୂତ ଛଡ଼ା ମନ, ମହତ ଆଉ ଅହଙ୍କାର ମିଶି ଅଷ୍ଟଗୁଣରେ ଆବୃତ ବ୍ରହ୍ମାଣ୍ଡ। ତ୍ରିଗୁଣାତ୍ମକ ଇନ୍ଦ୍ରିମାନେ ଭୂତ ଆଦି ପ୍ରଭାବ ଗୁଣଯୁକ୍ତ, ପୁଣି କଳ୍ପିତ ଅହଙ୍କାରରେ ଆତ୍ମା ଓ ମନ ସମସ୍ତ ବିକାରପୂର୍ଣ୍ଣ। ଏହିପରି ଆତ୍ମମାୟାରେ ସେ ଖେଳନ୍ତି। ଆତ୍ମାକୁ ଭିନ୍ନ ଭିନ୍ନ କରି ସେ ପ୍ରଜାପତି ବା ବ୍ରହ୍ମ ରୂପ।

0: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 64ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ସେବାରାଣୀ ମହାପାତ୍ର, ମଧୁଲିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି ଏବଂ ବର୍ଣ୍ଣନା ବସନ୍ତ ମହାନ୍ତି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆମ ଦେଶ ଏକ କୃଷି ପ୍ରଧାନ ଦେଶ। କୃଷି ପାଇଁ ସଦାସର୍ବଦା ଜଳର ଆବଶ୍ୟକତା ରହିଛି। ତେବେ ମାଟିର ଜଳସ୍ତର ଧୀରେ ଧୀରେ କମିଯିବା ସହିତ ଅନେକ ସ୍ଥାନରେ ଜଳର ସଙ୍କଟ ଦେଖାଦେଉଛି। ଯଦି କମ୍ ପାଣିରେ ଏବଂ କମ୍ ଶ୍ରମିକ ବ୍ୟବହାର କରି ଅଧିକ ଜଳସେଚନ କରିବାକୁ ହେଲେ ବୁନ୍ଦା ଜଳସେଚନ ପଦ୍ଧତି ବା ଅଣୁ ଜଳସେଚନ ପଦ୍ଧତି ଆପଣେଇବା ଉଚିତ, ଯେଉଁଥିରେ କି ବୁନ୍ଦା ବୁନ୍ଦା ଆକାରରେ ଗଛକୁ ପାଣି ଦିଆଯାଇଥାଏ। ସାଧାରଣତଃ ଆପଣମାନେ ଯେଉଁ ପଦ୍ଧତିରେ ଜଳସେଚନ କରୁଛନ୍ତି ତାକୁ ଫ୍ଲଡ୍ ଇରିଗେସନ୍ କୁହାଯାଏ। ଏହି ପଦ୍ଧତିରେ ଶତକଡ଼ା 90% ପାଣି ରାସ୍ତାରେ ନଷ୍ଟ ହୋଇଥାଏ। ଏହି ଜଳସେଚନ କରିବା ଫଳରେ ଅନେକ ଅନାବନା ଗଛ ମଧ୍ୟ ଆପଣଙ୍କ ଫସଲ କିଆରୀରେ ଉଠିଥାଏ। ଏହି ଅନାବନା ଗଛ କେବଳ ଯେ ପାଣି ଓ ଖାଦ୍ୟସାର ପାଇଁ ଗଛ ସହିତ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତା ନୁହେଁ, ଅନେକ ଅପକାରୀ କୀଟ ବା ଜୀବାଣୁ ଏହି ଗଛରେ ବସା ବାନ୍ଧନ୍ତି। ବୁନ୍ଦା ଜଳସେଚନ କରିବା ଫଳରେ କମ୍ ପାଣି ଆବଶ୍ୟକ ହେଉଛି। ଯଦି ମାଟିଟି ସମତଳ ନଥାଏ ତେବେ ଆମେ ନାଳି ଜଳସେଚନ କରିପାରିବା ନାହିଁ, କିନ୍ତୁ ଏଠାରେ ଆମେ ବୁନ୍ଦା ଜଳସେଚନ ମାଧ୍ୟମରେ ଜଳସେଚନ କରିପାରିବା। ଏହି ପଦ୍ଧତି ଦ୍ୱାରା ଜଳସେଚନ କରିଲେ ସଠିକ୍ ସ୍ଥାନରେ ସଠିକ୍ ପରିମାଣରେ ଜଳସେଚନ ହୋଇପାରିବ, ପାଣି ସହିତ ସାର ମଧ୍ୟ ଦେଇହେବ, ଗଛ ଭଲ ବଢ଼ିପାରିବ ଏବଂ ଅନାବନା ଗଛ କମ୍ ହେବ, ଯାହାଫଳରେ କମ୍ ରୋଗପୋକ ଲାଗିବେ ଏବଂ କମ୍ ଔଷଧ ମଧ୍ୟ ବ୍ୟବହାର ହେବ। ଏହା ଯୋଗୁଁ ଫସଲର ଗୁଣବତ୍ତା ମଧ୍ୟ ଭଲ ରହିବ। ଏହି ପଦ୍ଧତିରେ ଚାଷ କରିବା ଦ୍ୱାରା ଅଧିକ ଜମିରେ ଜଳସେଚନ କରିବା ପାଇଁ କେବଳ ଜଣେ ଲୋକ ଆବଶ୍ୟକ ହେବ। ଏହାକୁ ଆମେ ଦରକାର ମୁତାବକ ବ୍ୟବହାର କରିପାରିବା। ପୂର୍ବରୁ ଅନ୍ୟ ଉପାୟରେ ଜଳସେଚନ କରିବା ଦ୍ୱାରା ପାଗ ହିସାବରେ ଜଳସେଚନ କରିବାକୁ ପଡୁଥିଲା, କିନ୍ତୁ ବୁନ୍ଦା ଜଳସେଚନରେ ପ୍ରତ୍ୟେକ ଦିନ ଗଛର ଆବଶ୍ୟକତା ଅନୁସାରେ ସଠିକ୍ ମାତ୍ରାରେ ଜଳସେଚନ କରିହେବ। ବୁନ୍ଦା ଜଳସେଚନ ପରି ସିଞ୍ଚନ ଜଳସେଚନ ପଦ୍ଧତି ମଧ୍ୟ ଆଉ ଏକ ସୁନ୍ଦର ପଦ୍ଧତି, ଯାହା ଆମ ଚାଷବାସକୁ ସମୃଦ୍ଧ କରିଛି। ଯେତେବେଳେ ଗଛମାନଙ୍କର ରୋପଣ ଦୂରତା କମ୍ ହୋଇଥାଏ ସେତେବେଳେ ଆମେ ସିଞ୍ଚନ ପଦ୍ଧତି ଜଳସେଚନ ଆପଣେଇଥାଉ। ସିଞ୍ଚନ ପଦ୍ଧତିରେ ପାଣିକୁ ଜେଟ୍ ମାଧ୍ୟମରେ ଛଡ଼ାଯାଇଥାଏ ଏବଂ ସେହି ପାଣିକୁ ଅଟୋମାଇଜେସନ୍ କରି ଖୁବ୍ କ୍ଷୁଦ୍ର କ୍ଷୁଦ୍ର କରି ପ୍ରତ୍ୟେକ ଜମିରେ ସମାନ ଆକାରରେ ସିଞ୍ଚନ ହୋଇଥାଏ। ସିଞ୍ଚନ ପଦ୍ଧତି ଅନୁସରଣ କଲେ ଅମଳ ଯଥେଷ୍ଟ ପରିମାଣର ବଢ଼ିବାର ସମ୍ଭାବନା ଅଛି। ଅଣୁ ଜଳସେଚନର ଏକ ମୁଖ୍ୟ ପଦ୍ଧତି ହେଉଛି ସିଞ୍ଚନ ପଦ୍ଧତି। ସିଞ୍ଚନ ହେଉ କିମ୍ବା ବୁନ୍ଦା ଜଳସେଚନ, ସବୁଥିରେ ଜଳର ସୁବିନିଯୋଗ ଓ ସଦୁପଯୋଗ ହେଉଛି ମୁଖ୍ୟ ବାର୍ତ୍ତା, ତେଣୁ ଏହାକୁ ଆମକୁ ବୁଝିବାକୁ ପଡ଼ିବ। ବିନା ଜଳସେଚନରେ ଆମେ କୌଣସି ବି ଫସଲ ଚାଷ କରିପାରିବା ନାହିଁ ଏବଂ ଫସଲକୁ ମଧ୍ୟ ଦରକାରଠୁ ଅଧିକ ଜଳ ଆବଶ୍ୟକତା ନାହିଁ, ତେଣୁ ଯେତିକି ଜଳ ଆବଶ୍ୟକ ସେତିକି ଜଳ ଫସଲରେ ପ୍ରୟୋଗ କଲେ ଆମେ ଫସଲରୁ ଅଧିକ ଅମଳ ପାଇପାରିବା। ତା ସହିତ ଜଳ ସଂରକ୍ଷଣ ଓ ସଙ୍କଟ କାଳରେ ଫସଲରେ ଜଳର ସୁବିନିଯୋଗ ମଧ୍ୟ ହୋଇପାରିବ। ଆବଶ୍ୟକତା ଅନୁସାରେ ଜଳ ଫସଲ ପାଇବା ଫଳରେ ରୋଗପୋକ କମ୍ ଲାଗିବ ଏବଂ ଅନାବନା ଘାସ ଦାଉରୁ ମଧ୍ୟ ଫସଲକୁ ଆମେ ରକ୍ଷା କରିପାରିବା। ତେଣୁ ଆମେ ସମସ୍ତେ ପ୍ରାୟତଃ ଦରକାର ମୁତାବକ ଏହିସବୁ ପଦ୍ଧତିକୁ ଆପଣାଇ ଫସଲରେ ପ୍ରୟୋଗ କରିବା, ଯାହାଫଳରେ ଜଳର ସୁବିନିଯୋଗ ସହିତ ଜଳ ସଂରକ୍ଷଣ ମଧ୍ୟ କରିପାରିବା।
0: ଶୁଣିଲେ କୃଷି ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭବିଷ୍ୟତ

ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ବଜ୍ରପାତ ସହିତ ଘଣ୍ଟାକୁ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସଏଚଜି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି। ପୂର୍ବାହ୍ନରେ ହେବାକୁ ଥିବା ସମ୍ମିଳନୀରେ ଶ୍ରୀ ମାଝୀ ସରକାରଙ୍କ 2 ବର୍ଷର ସଫଳତା ଏବଂ ଭବିଷ୍ୟତ ରୂପରେଖ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରୁ ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନବାଡ଼ି କର୍ମୀ, ମହିଳା, ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଓଡ଼ିଶା ସରକାର 2025-26 ଆର୍ଥିକ ବର୍ଷରେ 7.9% ବିକାଶ ହାର ହାସଲ କରି ନୀତି ଆୟୋଗର ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କ 2026ରେ ଦେଶରେ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସଶକ୍ତ ନାଗରିକ, ଦକ୍ଷ ଯୁବପିଢ଼ି, ସୁସ୍ଥ ପରିବାର ଏବଂ ଶିକ୍ଷିତ ଶିଶୁମାନଙ୍କ ମାଧ୍ୟମରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହୋଇପାରିବ। ରାଜ୍ୟରେ ଆଗାମୀ ଦିନରେ ଜାତୀୟ ଏଆଇ ମିଶନ ଅଧୀନରେ ପ୍ରତି ଶିଶୁଙ୍କ ଶିକ୍ଷା ଓ ବିକାଶ ପାଇଁ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ରଜ ପର୍ବ ଅବସରରେ ରାଜ୍ୟର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର ପ୍ରସାର ସହ ମହିଳା ଉଦ୍ୟୋଗଗୁଡ଼ିକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ପିଠା ଅନ୍ ହ୍ୱିଲ୍ସ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ଏଥିରେ 6 ଗାଡ଼ି ଭୁବନେଶ୍ୱର ପ୍ରମୁଖ ସ୍ଥାନରେ ଜନସାଧାରଣଙ୍କୁ ପାରମ୍ପରିକ ପିଠା ସହ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବ। ଭବିଷ୍ୟତ ପିଢ଼ି ପାଇଁ ପରିବେଶକୁ ସୁରକ୍ଷିତ ରଖିବାର ଉତ୍ତରଦାୟିତ୍ୱ ସମସ୍ତଙ୍କୁ ନେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ପେଣ୍ଡାଣୀ ସ୍ନାତକ ମହାବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଗଛ ଓ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଓ ପ୍ରଶାସନକୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସଡ଼କ ସୁରକ୍ଷା ସମ୍ପର୍କିତ ପଦକ୍ଷେପ ଉପରେ ସଡ଼କ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଛି। ଜିଲ୍ଲାପାଳ ଭି କାର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ବୈଠକରେ ସଡ଼କ ଦୁର୍ଘଟଣା ଘଟିବାର 48 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। 32 ବିଦ୍ୟାଳୟର ସାମାଜିକ ସମୀକ୍ଷା କରାଯାଇ ପାନୀୟ ଜଳ, ଶ୍ରେଣୀଗୃହ ଅଭାବ ଓ ମଧ୍ୟାହ୍ନ ଭୋଜନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ସ୍ୱଚ୍ଛ ଓ ଖାଦ୍ୟର ଗୁଣବତ୍ତା ପାଇଁ ଶ୍ରେଷ୍ଠ ବିଦ୍ୟାଳୟଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦ୍ରାପଡ଼ାର ମିଳିତ ଆନୁକୂଲ୍ୟରେ ଅମ୍ଳାନ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ରଶିକ୍ଷଣ ଆୟୋଜିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ 6132ରୁ ଅଧିକ କ୍ଷେତ୍ର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ରଜ ପର୍ବ ଉପଲକ୍ଷେ ଆସନ୍ତା 15 ସୋମବାର ଦିନ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ। ସୋମବାର ପରିବର୍ତ୍ତେ ମଙ୍ଗଳବାର ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶିଶୁ ନିର୍ଯାତନା ରୋକିବା ଏବଂ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହେଉଛି। ଶିଶୁଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ତାଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ ମାସ 12 ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ରେଡ୍ କାର୍ଡ, ପିଲାମାନଙ୍କ ପାଇଁ ସୁରକ୍ଷିତ ଖେଳ, ବୟସ୍କଙ୍କ ପାଇଁ ସମ୍ମାନଜନକ କାର୍ଯ୍ୟ। କଟକ ଭଦ୍ରକ କଟକ ମେମୋ

0: ଟ୍ରେନ୍ ସେବା ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରିବ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ ଥିବା ଧାନମଣ୍ଡଳ କପିଳାସ ରୋଡ୍ ସେକ୍ସନ୍ରେ ପୋଲ ନିର୍ମାଣ କାର୍ଯ୍ୟ ପାଇଁ ମେମୁ ଟ୍ରେନ୍ ସେବାଗୁଡ଼ିକୁ ସାମୟିକ ଭାବେ ବାତିଲ କରାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟକୁ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ଆହୁରି ହ୍ରାସ ପାଇବ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 10 ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 42.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଭେଟିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣିବା ଶ୍ରବଣ ଦୋଷ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
2: ମାନବ ଶରୀରରେ ଈଶ୍ୱର ପ୍ରଦତ୍ତ ପଞ୍ଚେନ୍ଦ୍ରିୟ ମଧ୍ୟରୁ କର୍ଣ୍ଣ ବା ଶ୍ରବଣ ଇନ୍ଦ୍ରିୟ ଅନ୍ୟତମ। କର୍ଣ୍ଣ ମଣିଷକୁ ଶୁଣିବାରେ ସାହାଯ୍ୟ କରେ। କର୍ଣ୍ଣ ମୁଖ୍ୟତଃ ତିନି ଭାଗରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ ଓ ମଧ୍ୟକର୍ଣ୍ଣ ମଧ୍ୟରେ କର୍ଣ୍ଣପଟହ ରହିଥାଏ। ଏହି ତିନୋଟି ଭାଗ ମଧ୍ୟରୁ ଯେକୌଣସି ଗୋଟିଏ ବା ଅଧିକ ଭାଗରେ ଅସୁବିଧା ହେଲେ ଶ୍ରବଣ ଦୋଷ ଦେଖାଯାଏ। ଠିକ୍ ଭାବରେ ନ ଶୁଣିବା କିମ୍ବା ବିଲକୁଲ ନ ଶୁଣିବାକୁ ବଧିର ଦୋଷ କୁହାଯାଏ। ବଧିର ଦୋଷ ନବଜନ୍ମିତ ଶିଶୁଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ। ଦି ମେଡିକାଲ ରିସର୍ଚ୍ଚ କାଉନସିଲ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ହିୟରିଂ ରିସର୍ଚ୍ଚ ଅନୁସାରେ ପ୍ରାୟତଃ ପ୍ରତି 5 ଜଣରେ ଜଣଙ୍କର ବଧିର ଦୋଷ ଦେଖାଯାଇଥାଏ। ଶ୍ରବଣ ଦୋଷ ଜନ୍ମଗତ କିମ୍ବା ଜନ୍ମ ପରେ ହୋଇଥାଏ। ଜନ୍ମଗତ ଶ୍ରବଣ ଦୋଷ ନବଜନ୍ମିତ ଶିଶୁକୁ ମାଆର ଗର୍ଭାବସ୍ଥାରେ ହୋଇଥାଏ ଏବଂ ଏହା ସାଧାରଣତଃ ସ୍ନାୟୁଜନିତ ହୋଇଥାଏ। ଏହା କାରଣଗୁଡ଼ିକ ହେଲା ଜନ୍ମ ପୂର୍ବରୁ ମାଆକୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା, ଯେପରି ମାଆକୁ ଜଣ୍ଡିସ୍, ମମ୍ସ, ମିଜିଲ୍ସ, ରୁବେଲା, ଏଡ୍ସ ଇତ୍ୟାଦି ହେଲେ। ଜନ୍ମ ସମୟରେ ବ୍ରିଜ୍ ଡେଲିଭରି, ସିଜେରିଆନ୍ ସେକ୍ସନ୍, ଫୋର୍ସେପ୍ସ ଡେଲିଭରି ହୋଇଥିଲେ ଓ ପିଲାର ଲୋ ବାର୍ଥୱେଟ୍ ଥିଲେ। ଜନ୍ମ ପରେ ଦେଖାଯାଉଥିବା ଶ୍ରବଣ ଦୋଷକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା କଣ୍ଡକ୍ଟିଭ୍ ଡେଫିନେସ୍, ଯାହା ଶବ୍ଦର ଗତି ବାଧା ସୃଷ୍ଟି ଦ୍ୱାରା ହୋଇଥାଏ। ସେନ୍ସରୀ ନ୍ୟୁରାଲ୍ ଡେଫିନେସ୍, ଯାହା ଅନ୍ତଃକର୍ଣ୍ଣ ସ୍ନାୟୁ ପ୍ରଭାବିତ ହେଲେ ହୋଇଥାଏ, ଏବଂ ଅନ୍ୟଟି ହେଲା ମିକ୍ସ ଡେଫିନେସ୍। କଣ୍ଡକ୍ଟିଭ୍ ଡେଫିନେସ୍ର କାରଣଗୁଡ଼ିକ ହେଲା ବାହ୍ୟକର୍ଣ୍ଣ ଜନ୍ମରୁ ନଥିବା, ବାହ୍ୟକର୍ଣ୍ଣରେ ମଇଳା ଜମା ହେବା ଓ କାନ ପାଚି ପର୍ଦ୍ଦାରେ ଛିଦ୍ର ହେଲେ, କିମ୍ବା କର୍ଣ୍ଣରେ ଥିବା ସୂକ୍ଷ୍ମ ଅସ୍ଥିଗୁଡ଼ିକର ସମସ୍ୟା ଦେଖାଗଲେ କଣ୍ଡକ୍ଟିଭ୍ ଡେଫିନେସ୍ ହୁଏ। ସେନ୍ସର ନ୍ୟୁରାଲ୍ ଡେଫିନେସ୍ ସାଧାରଣତଃ ଅନ୍ତଃକର୍ଣ୍ଣର ସମସ୍ୟା ଦ୍ୱାରା ହୋଇଥାଏ। ମୁଖ୍ୟ କାରଣଗୁଡ଼ିକ ହେଲା ଦୁର୍ବଳ ସ୍ନାୟୁତନ୍ତ୍ର, ଯାହାଦ୍ୱାରା ପରିବେଶରେ ହେଉଥିବା ବିଭିନ୍ନ ଶବ୍ଦଗୁଡ଼ିକ ମସ୍ତିଷ୍କ ପର୍ଯ୍ୟନ୍ତ ଠିକ୍ ଭାବରେ ପହଞ୍ଚିପାରେ ନା। ଏହି ସମସ୍ୟା ସାଧାରଣତଃ ନବଜନ୍ମିତ ଶିଶୁ ଏବଂ ବୟସ୍କ ଲୋକ, ଯାହାକୁ 60 ବର୍ଷରୁ ଉର୍ଦ୍ଧ୍ୱ ହୋଇଥାଏ, ସେମାନଙ୍କଠାରେ ପରିଲକ୍ଷିତ ହୁଏ। ବାହ୍ୟ ଓ ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣର ଅସୁବିଧା ହେଲେ ମିକ୍ସଡ୍ ହିୟରିଂ ଲସ୍ ହୋଇଥାଏ, ଯାହାର କାରଣଗୁଡ଼ିକ ହେଲା ଦୀର୍ଘ ସମୟ କାନ ପାଚିବା କିମ୍ବା ପାଣି ବାହାରିବା ଓ କର୍ଣ୍ଣରେ ମଧ୍ୟ ଥିବା ସୂକ୍ଷ୍ମ ଅସ୍ଥି ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହେବା। ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଶ୍ରବଣ ନିମନ୍ତେ ସହାୟକ ହେଉଥିବା ସ୍ନାୟୁ ଦୁର୍ବଳ ହୋଇ ବଧିର ଦୋଷ ସୃଷ୍ଟି ହୁଏ। ଦୈନନ୍ଦିନ ଜୀବନରେ ଶ୍ରବଣ ଶକ୍ତି ହ୍ରାସର ମୁଖ୍ୟ କାରଣ ହେଉଛି ନଏଜ୍ ବା ଅଦରକାରୀ ଭାରି ଶବ୍ଦ, ଯେମିତିକି ଟ୍ରାଫିକ୍ ନଏଜ୍, ଲାଉଡ୍ ମ୍ୟୁଜିକ୍, ଇଣ୍ଡଷ୍ଟ୍ରିଆଲ ନଏଜ୍ ଏକ୍ସପୋଜର ଇତ୍ୟାଦି, ତୋପ ବା ଏକ୍ସପ୍ଲୋଜନ୍ ଦ୍ୱାରା ଓ କାନରେ ଚାପୁଡ଼ା ମାରିବା ଇତ୍ୟାଦି। କାନରେ ହେଡ଼ଫୋନ୍ ବା ଇୟରଫୋନ୍ ଦେଇ ଗୀତ ଶୁଣିବା ଓ ମୋବାଇଲ୍ ଫୋନ୍ରେ ଘଣ୍ଟା ଘଣ୍ଟା ଧରି କଥା ହେବା ଆଜିକାଲି ଯୁବପିଢ଼ିର ଏକ ଫ୍ୟାସନ୍ ହୋଇଗଲାଣି, କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଏକ ଅଭ୍ୟାସରେ ପରିଣତ ହେଲେ ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ। ଇୟରଫୋନ୍ରୁ ନିର୍ଗତ ଉଚ୍ଚଧ୍ୱନି କର୍ଣ୍ଣର ଶ୍ରବଣ ଶକ୍ତିକୁ ନଷ୍ଟ କରେ। ଶ୍ରବଣ ସମସ୍ୟା ଯୋଗୁଁ ଶିଶୁମାନେ ଆଦୌ କଥା କହିପାରନ୍ତି ନାହିଁ କିମ୍ବା ବିଳମ୍ବରେ କଥା କହିଥାନ୍ତି, ଯଦ୍ୱାରା ସେମାନେ ବୟସ ଅନୁପାତରେ କଥାବାର୍ତ୍ତା ଶିଖିପାରନ୍ତି ନାହିଁ। ଶ୍ରବଣ ଦୋଷ ଥିବା ଲୋକମାନେ ଅନ୍ୟ ଲୋକ ସହିତ କଥାବାର୍ତ୍ତା କରିପାରନ୍ତି ନାହିଁ, ଯଦ୍ୱାରା ସେମାନେ ବିଷାଦଗ୍ରସ୍ତ ହେବା ସହିତ ଏକ ସାଧାରଣ ସାମାଜିକ ଜୀବନ ଅତିବାହିତ କରିପାରନ୍ତି ନାହିଁ। ଶ୍ରବଣ ଦୋଷର ସମାଧାନ ଅଧିକାଂଶ କ୍ଷେତ୍ରରେ ଅସ୍ତ୍ରୋପଚାର ଦ୍ୱାରା ହୋଇପାରେ। ଆଜିକାଲି ଅତ୍ୟାଧୁନିକ କକ୍ଲିୟର୍ ଇମ୍ପ୍ଲାଣ୍ଟ ପ୍ରଭୃତି ଅସ୍ତ୍ରୋପଚାର ଦ୍ୱାରା ବଧିର ଦୋଷ ଦୂର କରାଯାଇପାରୁଛି। କର୍ଣ୍ଣର ଉପଯୁକ୍ତ ଯତ୍ନ ଦ୍ୱାରା ବଧିର ଦୋଷର ପ୍ରତିକାର କରିହେବ, ଯଥା କାନରେ କାଠି, ପାଣି, ତେଲ ଇତ୍ୟାଦି ନ ପୂରିବା, ସମୟ ଅନୁସାରେ କାନକୁ ପରିଷ୍କାର କରିବା, ଭାରି ଶବ୍ଦ ମଧ୍ୟରେ କାର୍ଯ୍ୟ କରୁଥିଲେ ହିୟରିଂ ପ୍ରୋଟେକ୍ସନ୍ ଡିଭାଇସ୍ ବ୍ୟବହାର କରିବା ଓ ମୋବାଇଲ୍ ଫୋନ୍ର ଦୁରୁପଯୋଗ ନ କରିବା ଇତ୍ୟାଦି।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଶ୍ରବଣ ଦୋଷ ଆଲୋଚନା କଲେ ଡାକ୍ତର ଅଶ୍ୱିନୀ କୁମାର ଦାସ।

0: ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସେଡ୍ କିଷାନ ମିତ୍ର। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍। ଫିନ୍ଲ୍ୟାଣ୍ଡରେ ଆୟୋଜିତ କୁଲତାରନ୍ତା ଆଲୋଚନାରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ସଂଘର୍ଷ କେବଳ ସେହି ଅଞ୍ଚଳଗୁଡ଼ିକୁ ନୁହେଁ, ବରଂ ବ୍ୟାପକ ଭାବେ ବିଶ୍ୱ ପରିସ୍ଥିତିକୁ ପ୍ରଭାବିତ କରୁଛି। ଫିନ୍ଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ଏଲିନା ଭାଲ୍ଟୋନେନ୍ ଏବଂ ୟୁଏଇର ସହକାରୀ ବୈଦେଶିକ ମନ୍ତ୍ରୀ ଲାନା ନୁସେଇବେଙ୍କ ସହ ଆଲୋଚନାରେ ଭାଗ ନେଇ ଡକ୍ଟର ଜୟଶଙ୍କର କହିଛନ୍ତି, ପ୍ରଭାବ ହ୍ରାସ କରିବା ସହ କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ। ଡକ୍ଟର ଜୟଶଙ୍କର ଅସ୍ଥିର ବିଶ୍ୱ ପରିସ୍ଥିତିରେ ଯୋଗାଣ ଶୃଙ୍ଖଳାର ବିକେନ୍ଦ୍ରୀକରଣ, ସ୍ଥିରତା ଓ ବିକଳ୍ପ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତର ଶକ୍ତିନୀତି ଜାତୀୟ ସ୍ୱାର୍ଥ ଆଧାରିତ ଏବଂ ଏଥିରେ ମୂଲ୍ୟ ଓ ଉପଲବ୍ଧତାକୁ ପ୍ରାଥମିକତା ଦିଆଯାଉଛି ବୋଲି ବୈଦେଶିକ ମନ୍ତ୍ରୀ କହିଥିଲେ। ଉପସାଗରୀୟ ଦେଶଗୁଡ଼ିକ ସହ ଭାରତର ଘନିଷ୍ଠ ସମ୍ପର୍କ, ଶକ୍ତି ସହଯୋଗ ଓ ବଢ଼ୁଥିବା ରଣନୀତିକ ଏବଂ ପ୍ରତିରକ୍ଷା ଭାଗିଦାରୀ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି, ଯୁଦ୍ଧର ବଦଳୁଥିବା ସ୍ୱରୂପ ଭାରତ ୟୁରୋପୀୟ ସଂଘ ମଧ୍ୟରେ ପ୍ରତିରକ୍ଷା ଓ ରଣନୀତିକ ସହଯୋଗର ନୂତନ ସୁଯୋଗ ସୃଷ୍ଟି କରିଛି। ଚଳିତ ବର୍ଷ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ନେଇ ଆଲୋଚନା କରିଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ଫିନ୍ଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଷ୍ଟର୍ମଙ୍କୁ ସାକ୍ଷାତ କରି ବିଶ୍ୱ ଭୂ ରାଜନୈତିକ ପରିସ୍ଥିତି ଉପରେ ମତ ବିନିମୟ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ରଖିବା ବିଷୟ ଘୋଷଣା କରିଛନ୍ତି। ପୂର୍ବରୁ ଇରାନର ତୈଳ ଶିଳ୍ପ ଉପରେ ନିୟନ୍ତ୍ରଣ ସହ ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି କରିବା ନେଇ ଆମେରିକା ରାଷ୍ଟ୍ରପତି ଚେତାବନୀ ଦେଇଥିଲେ। ତେବେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ ସହ ହେଉଥିବା ଆଲୋଚନାର ଫଳାଫଳକୁ ସେଠାକାର ସର୍ବୋଚ୍ଚ ନେତୃତ୍ୱ ଅନୁମୋଦନ ଦେଇଛନ୍ତି। ଗତ 2 ଦିନ ଧରି ଆମେରିକା ଓ ଇରାନ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2 ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀର 158ତମ ରେଗୁଲାର କୋର୍ସ ଏବଂ 141ତମ ଟେକ୍ନିକାଲ ଗ୍ରାଜୁଏଟ୍ କୋର୍ସର ପାସିଙ୍ଗ୍ ଆଉଟ୍ ପରେଡ୍ର ସମୀକ୍ଷା କରିବେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି। ପୂର୍ବାହ୍ନରେ ହେବାକୁ ଥିବା ସମ୍ମିଳନୀରେ ଶ୍ରୀ ମାଝୀ ସରକାରଙ୍କ 2 ବର୍ଷର ସଫଳତା ଏବଂ ଭବିଷ୍ୟତ ରୂପରେଖ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରୁ ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ 2 ଦିନିଆ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଯିବେ। ଏହି ଅବସରରେ ସେ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଏବଂ ଆର୍ଥିକ ବ୍ୟାପାର ବିଭାଗର ରାଜ୍ୟ ସଚିବଙ୍କ ସହ ଆଲୋଚନା କରିବେ। ଶ୍ରୀ ଗୋଏଲ ସ୍ୱିଜରଲ୍ୟାଣ୍ଡର ଔଷଧ

ଶିଳ୍ପର ପ୍ରମୁଖ ପ୍ରତିନିଧିମାନଙ୍କ ସହ ମତବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ଭାରତ ସ୍ୱିଜରଲ୍ୟାଣ୍ଡ ଆର୍ଥିକ ସହଭାଗିତାକୁ ସୁଦୃଢ଼ କରିବା ସହ ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ଓ ଆର୍ଥିକ ଭାଗିଦାରୀ ଚୁକ୍ତିର କାର୍ଯ୍ୟକାରିତା ନେଇ ଆଲୋଚନାକୁ ଆଗକୁ ବଢ଼ାଇବ। ଏଥିସହ ଚୁକ୍ତିର କାର୍ଯ୍ୟାନ୍ୱୟନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ ଓ ପ୍ରତିଷ୍ଠାନଗତ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ। ଦେଶରେ ଖରିଫ୍ ଚାଷ ଋତୁ ଆରମ୍ଭ ହେଉଥିବା ବେଳେ ତୈଳବୀଜ ଚାଷୀମାନଙ୍କୁ ଗବେଷଣା ଭିତ୍ତିକ କୃଷି ପରାମର୍ଶ ଯୋଗାଇବା ପାଇଁ ଅଏଲ୍ ସିଡ୍ସ କିଷାନ ମିତ୍ର ନାମକ ହ୍ୱାଟ୍ସଆପ୍ ଆଧାରିତ କୃତ୍ରିମ ବୁଦ୍ଧିମତା ସେବା ଆରମ୍ଭ କରାଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ପଦକ୍ଷେପ ମାଧ୍ୟମରେ ଦେଶର ଯେକୌଣସି ତୈଳବୀଜ ଚାଷୀ ହ୍ୱାଟ୍ସଆପ୍ ଜରିଆରେ ନିଃଶୁଳ୍କ, ନିର୍ଭରଯୋଗ୍ୟ ଏବଂ ତ୍ୱରିତ ଫସଲ ପରାମର୍ଶ ପାଇପାରିବେ। ଚାଷୀମାନେ 9140245981800 ନମ୍ବରକୁ ଅଏଲ୍ ସିଡ୍ସ କିଷାନ ମିତ୍ର ନାମରେ ସେଭ୍ କରି ହ୍ୱାଟ୍ସଆପ୍ରେ ବାଦାମ, ସୋରିଷ, ରାଶି, ସୂର୍ଯ୍ୟମୁଖୀ, ସୋୟାବିନ୍ ଓ ଅନ୍ୟାନ୍ୟ ତୈଳବୀଜ ଫସଲ ସମ୍ପର୍କିତ ପ୍ରଶ୍ନ ଯେକୌଣସି ଭାରତୀୟ ଭାଷାରେ ପଚାରିପାରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁବ ସଙ୍ଗମର ଷଷ୍ଠ ପର୍ଯ୍ୟାୟରେ ଛତିଶଗଡ଼ର ଛାତ୍ର ପ୍ରତିନିଧିମାନଙ୍କ ସହ ମତ ବିନିମୟ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ପାଠ୍ୟପୁସ୍ତକ ଓ ଶ୍ରେଣୀ ଗୃହ ବାହାରେ ଦେଶର ସାଂସ୍କୃତିକ ବିବିଧତା ଓ ବିକାଶମୂଳକ ପଦକ୍ଷେପ ଭାରତକୁ ଅନୁଭବ କରିବାର ସୁଯୋଗ ଦେଇଥାଏ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିବା ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ସୁଦୃଢ଼ ହେଉଛି। ଏହି ଅବସରରେ ଦେଶର ବିକାଶରେ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ଜାତୀୟ ଶିକ୍ଷାନୀତି 2020 ଅଧୀନରେ ସୃଷ୍ଟି ହୋଇଥିବା ସୁଯୋଗର ସଦୁପଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଜାତୀୟ ଇ ଶାସନ ପୁରସ୍କାର 2026 ପାଇଁ ପଞ୍ଚାୟତିରାଜ ସମ୍ବନ୍ଧୀୟ 4 ପଦକ୍ଷେପକୁ ଚୟନ କରିଛି। ଏଥିରେ ଡିଜିଟାଲ୍ ଶାସନ ଓ ଜନମୁଖୀ ସେବା ପ୍ରଦାନରେ ଗ୍ରାମ ପଞ୍ଚାୟତଗୁଡ଼ିକର ବର୍ଦ୍ଧିତ ଭୂମିକାକୁ ବିଚାରକୁ ନିଆଯାଇଛି। ସୂଚନା ଅନୁଯାୟୀ ଡିଜିଟାଲ୍ ପ୍ଲାଟଫର୍ମରେ ତଥ୍ୟ ବିଶ୍ଳେଷଣର ବ୍ୟବହାର ମାଧ୍ୟମରେ ଡିଜିଟାଲ୍ ରୂପାନ୍ତର ବର୍ଗରେ ପଞ୍ଚାୟତ ଆଡ଼ଭାନ୍ସମେଣ୍ଟ ଇଣ୍ଡେକ୍ସକୁ ସ୍ୱର୍ଣ୍ଣ ପୁରସ୍କାର ମିଳିଛି। ସେହିପରି ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କାଦେପୁର ଗ୍ରାମ ପଞ୍ଚାୟତ ସ୍ୱର୍ଣ୍ଣ ଏବଂ ତ୍ରିପୁରାର ପଶ୍ଚିମ ତ୍ରିପୁରା ଜିଲ୍ଲାର ବିଜୟନଗର ଗ୍ରାମ ପଞ୍ଚାୟତ ରୌପ୍ୟ ପୁରସ୍କାର ହାସଲ କରିଛି। ଗ୍ରାମ ପଞ୍ଚାୟତଗୁଡ଼ିକ ଦ୍ୱାରା ସେବା ପ୍ରଦାନକୁ ଅଧିକ ସୁଦୃଢ଼ ଏବଂ ବ୍ୟାପକ କରିବା ଦିଗରେ ଏହି ପୁରସ୍କାର ପ୍ରଦାନ କରାଯାଉଛି। ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲା ପରିଷଦର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଇ ଆରୋଗ୍ୟ ଧମନୀ ପଦକ୍ଷେପ ପାଇଁ ଜିଲ୍ଲାସ୍ତରୀୟ ଇ ଶାସନ ବର୍ଗରେ ସ୍ୱର୍ଣ୍ଣ ପୁରସ୍କାର ପାଇଛି। ଆସନ୍ତା ମାସ 1-2 ରାଜସ୍ଥାନର ଜୟପୁରରେ ଆୟୋଜିତ ହେବାକୁ ଥିବା 29ତମ ଜାତୀୟ ଇ ଶାସନ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯିବ। ସମ୍ମିଳନୀର ବିଷୟବସ୍ତୁ ରହିଛି ବିକଶିତ ଭାରତ 2047, ଏଆଇ ସକ୍ଷମ, ତଥ୍ୟ ନିର୍ଭର ଏବଂ ସୁରକ୍ଷିତ ଡିଜିଟାଲ୍ ଶାସନ। ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ବୈଦେଶିକ ନୀତିର ସଫଳତା ସମ୍ପର୍କରେ। ଗତ 12 ଭାରତ ନିଜର ପୁରୁଣା ସମ୍ପର୍କକୁ ସୁଦୃଢ଼ କରିବା ସହ ନୂତନ ବନ୍ଧୁ ରାଷ୍ଟ୍ରଙ୍କ ସହ ସମ୍ପର୍କ ସ୍ଥାପନ କରିଛି। ଇଣ୍ଡିଆ ଫାଷ୍ଟ ନୀତିକୁ ଆଧାର କରି ଭାରତର ବୈଦେଶିକ ନୀତିକୁ ନୂଆ ଦିଗ ମିଳିଛି। କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ କାର୍ଯ୍ୟକ୍ରମ ଭାରତର ମାନବିକ କୂଟନୀତିର ଏକ ଉଲ୍ଲେଖନୀୟ ଉଦାହରଣ ପାଲଟିଥିଲା। 2021 ଜାନୁଆରୀରୁ ଭାରତ 69 ଦେଶ ଓ 2 ଜାତିସଂଘ ସଂସ୍ଥାକୁ 30 ଅଧିକ ଟିକା ଯୋଗାଇ ଦେଇଥିଲା। ମାନବିକ ସହାୟତା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। 2025 ନଭେମ୍ବରରେ ଶ୍ରୀଲଙ୍କାର ପୂର୍ବ ଉପକୂଳରେ ସଂଗଠିତ ବାତ୍ୟା ଡିଟୁଆହ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଭାରତ ଅପରେସନ୍ ସାଗରବନ୍ଧୁ ଅଧୀନରେ ରିଲିଫ୍ ଓ ଉଦ୍ଧାର ସହାୟତା ପ୍ରଦାନ କରିଥିଲା। ଭ୍ୟାକ୍ସିନ୍ ମୈତ୍ରୀ ଓ ଅପରେସନ୍ ସାଗରବନ୍ଧୁ ଭଳି ପଦକ୍ଷେପ ମାଧ୍ୟମରେ ଗତ 12 ଭାରତ ବିଶ୍ୱସ୍ତରରେ ଏକ ଦାୟିତ୍ୱବାନ ମାନବିକ ନେତୃତ୍ୱର ପରିଚୟ ଦେଇଛି। ବସୁଧୈବ କୁଟୁମ୍ବକମ୍ର ଆଦର୍ଶକୁ ଆଧାର କରି ଭାରତ ଆଞ୍ଚଳିକ ସହଯୋଗ ଏବଂ ମାନବିକ ସହାୟତା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି। ମେକ୍ସିକୋ ସିଟିରେ ଗତକାଲି ଭବ୍ୟ ଉଦ୍ଘାଟନୀ ସମାରୋହ ସହ ଫିଫା ବିଶ୍ୱକପ୍ 2026 ଶୁଭାରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ସହ ଆୟୋଜକ ମେକ୍ସିକୋ ଆଜିଟିକା ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ 2-0 ଗୋଲ୍ରେ ପରାସ୍ତ କରିଛି। ଏହି ଫିଫା ବିଶ୍ୱକପ୍ରେ କାନାଡ଼ା, ମେକ୍ସିକୋ ଏବଂ ଯୁକ୍ତରାଷ୍ଟ୍ରରେ 48 ଦଳ 104 ମ୍ୟାଚ୍ ଖେଳିବେ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ ଏକ ମାସ

0: ବ୍ୟାପୀ ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ତାରିଖରେ ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମ ଥର ପାଇଁ ଏହି ବିଶ୍ୱକପ୍ରେ 12 ଦଳ ଅଂଶଗ୍ରହଣ କରୁଥିବା ବେଳେ 7 ସ୍ଥାନରେ 33 ମ୍ୟାଚ୍ ଖେଳାଯିବ। ତୁର୍କୀର ଆଣ୍ଟାଲ୍ୟାଠାରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ତୀରନ୍ଦାଜୀ ବିଶ୍ୱକପ୍ରେ ଭାରତର ରିକର୍ଭ ମିଶ୍ରିତ ଯୋଡ଼ି ବି ଧୀରଜ ଓ କୁମକୁମ ମୋହଦ ଫାଇନାଲ୍ରେ ପ୍ରବେଶ କରିବା ସହ ପଦକ ନିଶ୍ଚିତ କରିଛନ୍ତି। ଆସନ୍ତା 14 ତାରିଖରେ ଏହି ଯୋଡ଼ି କୋରିଆର ଅଲିମ୍ପିକ୍ ପଦକ ବିଜେତା କିମ୍ ଜେ ଡିଓକ୍ ଓ ପୂର୍ବତନ ବିଶ୍ୱ ଚମ୍ପିୟନ୍ ଓ ୟେଜିନ୍ଙ୍କ ସହ ମୁକାବିଲା କରିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ 2 ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026 ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବାରିପଦା, ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳିଆ ଖେଳ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଭାଦୁଚରଣ ହାଁସଦା।

ସାନ୍ତାଳଖଳା ଶେଷେଲା ଉପସ୍ଥାପନାରେ ଥିଲେ ଭାଦୁଚରଣ ହାଁସ୍ତା। ଆକାଶବାଣୀ ବାରିପଦା ଶୁଣନ୍ତୁ ଏକ ସୁଗମ ସଙ୍ଗୀତ। କଣ୍ଠ ଦେଇଛନ୍ତି ଶରତ କୁମାର ନାୟକ ଏବଂ ରଚନା ଅରୁଣ କୁମାର ପାତ୍ର। ଚାହାଣିରେ ତୁମେ କାହାଣୀ କହିଛ, ହସରେ ଡାକିଛ ଆସ, ନୀରବ ଇସାରା କେତେ ଯେ ଭରିଛ, ପ୍ରଣୟରେ ତେଲ ଶୋଷ। କଣ୍ଠ ଶରତ କୁମାର ନାୟକ।

ଆକାଶବାଣୀ ବାରିପଦା ସମୟ ସକାଳ 8:15 ଆରମ୍ଭ କରୁଛୁ ଆଜିର ଗୀତାଞ୍ଜଳି। ଭିଜା ମାଟିର ବାସ୍ନାରେ ମହକି ଉଠିଥିବା ମନ ଭିତରେ ଅଜଣା ପୁଲକ, ଢଳ ଢଳ ଆଖିରେ ପ୍ରତିବିମ୍ବିତ ଜହ୍ନରାତିର ଶୀତଳ ଜ୍ୟୋତ୍ସ୍ନା, ନଦୀର ଢେଉ ପରେ କାହା ମନର କଳ୍ପନା କେତେବେଳେ ପିଟି ହୁଏ ହୃଦୟ କାନ୍ଥରେ ତ କଳକଳ କଥା ତାର ଝରୁଥାଏ ଗୋଲାପୀ ଉଠରେ।

0: ଦୂର ଦିଗ୍ବଳୟରେ ଲୁଚି ଯାଆନ୍ତି ସୂର୍ଯ୍ୟ, ନଈ ଆସେ ସଞ୍ଜ, ନିଡ଼ବାଉଡ଼ ପକ୍ଷୀମାନଙ୍କର କାକଳିରେ ପୁରୀ ଉଠେ ଚତୁର୍ଦ୍ଦିଗ, ବଗିଚାରୁ ଭାସିଆସେ ମଲ୍ଲିହେନାର ମହକ। ସଞ୍ଜୁଆ ତାରାଟା ଆକାଶରେ ଚିକ୍ମିକ୍ ଦେଖାଯାଉଥିବା ବେଳେ ଆନମାନଙ୍କରେ ଭାବନା, ଗୋଟିଏ ମୁହୂର୍ତ୍ତର ମିଳନ ବି ଅନୁଭବ ଦିଏ ଯୁଗ ଯୁଗର ବନ୍ଧନ।
1: तो हम चलते हैं।

ସୁଖ ଦୁଃଖ ଭରା ଜୀବନରେ ସବୁକିଛି ଥିଲା, ହେଲେ ନଥିଲା ଯୋଡ଼ିଏ ଲାଜି ଆଖି। ହସ ଓ ଲୁହର ପରଦାରେ ଜୀବନ ବିତୁଥିବା ବେଳେ ଜଣେ ଆଣିଦେଲା ଲକ୍ଷେ ଭଗୁଣ। ନଈ ଯାଉଥିବା ଆଖିପତାର ପଲକରେ ଭାସି ଉଠୁଥିଲା ଦୁଇଟି ମୁହଁ।

ସଦ୍ୟ ସକାଳର ସଜପଠା ଗୋଲାପର ଶିଶିର ବିନ୍ଦୁରେ ଦିଶିଯାଏ ଗୋଟିଏ ମୁହଁ, ପହିଲି ଓଷାର ବିହଗ କାକଳିରେ ତା କଥା, ଛଳ ଛଳ ବହୁଥିବା ଝରଣାର ଜଳ ପରି ଶାନ୍ତ ଶୀତଳ ନିର୍ମଳ ମନ, ସଜଳ ଆଖିରେ ସାଗରର ନୀଳ ଲହରୀ, ଆଉ ସେ ଆଖିରେ ପଲକରେ ସାଇତା ମନମଣିଷର ଛବି, ବଗିଚାର ଫୁଲ ଆଉ ପ୍ରଜାପତି ସହ କଥା ହେଉ ହଜିଯାଏ କାହାର ସ୍ୱପ୍ନରେ।

ପ୍ରତି ମୁହୂର୍ତ୍ତରେ ନିଃସହାୟ ଅନୁଭବ କରୁଥିବା ମନ କାହାର ଆଗମନ ବାର୍ତ୍ତା ପାଇ ପୁଲକି ଉଠେ। ବର୍ଷା ଭିଜା ମୁହଁ ଆଉ ବର୍ଷା ଭିଜା ପବନର ଛୁଆଁରେ ଶିହରି ଉଠିଥିବା ମନ ଚାପି ହୋଇ ରହିଯାଏ ଆଉ ଗୋଟିଏ ମନ ତଳେ। ପ୍ରଜାପତି ବିଞ୍ଚି ଦିଏ ପ୍ରେମର ପରାଗ ମନ ଅଗଣାରେ।

ଶିଳ୍ପୀ ମକର ଦାସ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଏବଂ ସାଥୀମାନଙ୍କ ଦ୍ୱାରା ପରିବେଷିତ ପରିପରି ଶୁଣିଲେ ଖଞ୍ଜଣୀ ଭଜନ। ଶେଷ ହେଲା କାର୍ଯ୍ୟକ୍ରମ ଚହଲା ଆକାଶବାଣୀ ବାରିପଦା। ଦିନ 12:30 ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

0: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधार उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
3: प्रचार करुछु नारी महला।

ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। କଥାରେ ଅଛି, ଶିଶୁ ହସିଲେ ଦୁନିଆ ହସିବ। କିନ୍ତୁ ଏହି କୋମଳମତୀ ଶିଶୁ ଅନେକ ସମୟରେ ନିର୍ଯାତିତ ହେବାର ଖବର ଆମେ ବିଭିନ୍ନ ଗଣମାଧ୍ୟମରୁ ପ୍ରତିଦିନ ପାଇଥାଉ। ତେଣୁ ଏହି ଶିଶୁମାନଙ୍କର ସୁରକ୍ଷା ପାଇଁ ଆଇନରେ ଅନେକ ପ୍ରକାରର ବ୍ୟବସ୍ଥା ରହିଛି, କିନ୍ତୁ ଜନସାଧାରଣ ସେ ସମ୍ପର୍କରେ ଅଜ୍ଞ ଥିବାରୁ ପ୍ରକୃତରେ ସଠିକ୍ ଭାବେ ଆଇନର ସହାୟତା ପାଇପାରିନଥାନ୍ତି। ତେଣୁ ଆମେ ସମସ୍ତେ ଜାଣିବା ଉଚିତ, ଶିଶୁମାନଙ୍କ ସୁରକ୍ଷା ନିମିତ୍ତ ଆଇନରେ କ'ଣ କ'ଣ ସବୁ ବ୍ୟବସ୍ଥା ରହିଛି, କେମିତି ସେମାନେ ସମାଜରେ ସୁରକ୍ଷିତ ଜୀବନଯାପନ କରିପାରିବେ, ସେ ସମ୍ପର୍କରେ ଜାଣିବା।

0: ପାଇଁ ଆସନ୍ତୁ ଶୁଣିବା ଆଲୋଚନା ଶିଶୁ ସୁରକ୍ଷା ଆଇନ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ।
1: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଶାରୀରିକ ତଥା ମାନସିକ ସ୍ତରରେ ବିକଳାଙ୍ଗ ହୋଇପଡ଼ିଥିବା ଅସହାୟ ଶିଶୁମାନଙ୍କ ପ୍ରତି ଗଭୀର ଭାବେ ଚିନ୍ତା ପ୍ରକଟ କରି ମିଳିତ ଜାତିସଂଘ 1956 ଡିସେମ୍ବର 11 ତାରିଖରେ ଗଠନ କଲେ ୟୁନିସେଫ। ଗୋଟିଏ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ ପୃଥିବୀର ସମସ୍ତ ଦେଶଗୁଡ଼ିକୁ ସଂଗଠିତ କରି ମାନବିକତା ଦୃଷ୍ଟିକୋଣରୁ ଦେଶର ଭବିଷ୍ୟତ ତଥା ଆଗାମୀ ପିଢ଼ି ଶିଶୁମାନଙ୍କର ଯତ୍ନ, ସୁରକ୍ଷା ତଥା ସାମଗ୍ରିକ ବିକାଶ କ୍ଷେତ୍ରରେ ସଂକଳ୍ପର ସହ କାର୍ଯ୍ୟ କରିବା ପାଇଁ ତତ୍ପରତା ପ୍ରକାଶ କରି କାର୍ଯ୍ୟାରମ୍ଭ କରିଥିଲେ। ଦୈବୀ ଦୁର୍ବିପାକ, ଜାତୀୟ ବିତ୍ପାତ ଅଥବା ଜରୁରୀକାଳୀନ ପରିସ୍ଥିତିର ଅସୁରକ୍ଷିତ, ଅବହେଳିତ, ଅସହାୟ ଶିଶୁମାନଙ୍କର ଯତ୍ନ, ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ତଥା ସାମଗ୍ରିକ ବିକାଶ ପାଇଁ ଉଦ୍ବେଗ ପ୍ରକାଶ କରି ଅନଗ୍ରସର ତଥା ଅପହଞ୍ଚ ଜାଗାରେ ପହଞ୍ଚି ଶିଶୁମାନଙ୍କର ଯତ୍ନ, ସୁରକ୍ଷା ଦିଗରେ ସହଯୋଗର ହାତ ବଢ଼ାଇବାର ପ୍ରାଥମିକତା ହିଁ ୟୁନିସେଫ। ଏକମାତ୍ର ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ ଯିଏ ବିଶ୍ୱରେ ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ସୁସମ୍ପର୍କ ରକ୍ଷା କରି ଶିଶୁମାନଙ୍କର ଯତ୍ନ, ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, କଲ୍ୟାଣ ତଥା ସାମଗ୍ରିକ ବିକାଶ ଦିଗରେ ଅହରହ ଚିନ୍ତା ପ୍ରକଟ କରି ନିଷ୍ଠାର ସହିତ କାର୍ଯ୍ୟ କରି ଚାଲିଛି। ଆମ ଦେଶ ଭାରତବର୍ଷରେ ବହୁ ବିଳମ୍ବରେ ଏଭଳି ଅସୁରକ୍ଷିତ, ଅନଗ୍ରସର, ଅସହାୟ, ଅନାଥ ଶିଶୁମାନଙ୍କର ଯତ୍ନ ସୁରକ୍ଷା ଆଇନ ଆସିଲା 2000, ପୁଣି ସଂଶୋଧନ ଆଇନ ଆସିଲା 2006, ପୁଣି ତାକୁ ସଂଶୋଧନ କରାଯାଇ 2015 ଆଇନ ଆସିଲା। ଏଥିରେ ଆମୂଳଚୂଳ ପରିବର୍ତ୍ତନ କରାଗଲା। ଅବହେଳିତ ଶିଶୁମାନଙ୍କର ଯତ୍ନ, ସୁରକ୍ଷା ଓ କଲ୍ୟାଣ ନିମନ୍ତେ ଆଇନ କଡ଼ାକଡ଼ି କରାଯାଇଛି। ଅସୁରକ୍ଷିତ, ଅସହାୟ ଶିଶୁମାନଙ୍କୁ ଉଦ୍ଧାର କରିବା, ତାଙ୍କର ଆପତ୍ତି ଅଭିଯୋଗ ଆଦି ଧୈର୍ଯ୍ୟର ସହିତ ଶୁଣିବା ପାଇଁ ଓଡ଼ିଶାରେ ପ୍ରାୟ 19 ଚାଇଲ୍ଡ ଲାଇନ ଦିନ ରାତି 24x7 ଅର୍ଥାତ୍ ସପ୍ତାହର 7 ଦିନ 24 ଘଣ୍ଟା କାର୍ଯ୍ୟ କରୁଛି। ସବୁ ପୋଲିସ ଷ୍ଟେସନରେ ଶିଶୁ ଓ ମହିଳା ଡେସ୍କ ଗୁଡ଼ିକୁ ଯତ୍ନ, ସୁରକ୍ଷା, ସ୍ୱାର୍ଥ ଏବଂ କଲ୍ୟାଣ ପାଇଁ ଚଳଚଞ୍ଚଳ କରାଯାଇଛି। ପ୍ରତ୍ୟେକ ଥାନାରେ, ପ୍ରତ୍ୟେକ ପୋଲିସ ଷ୍ଟେସନ ମାନଙ୍କରେ ଶିଶୁ ମହିଳା ଡେସ୍କ କାମ କରୁଛି। ଅବହେଳିତ, ଅସୁରକ୍ଷିତ, ଅସହାୟ ନାବାଳିକ ନାବାଳିକା ମାନଙ୍କର ସ୍ୱାର୍ଥ ସୁରକ୍ଷା ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ପ୍ରତି ଜିଲ୍ଲାରେ ଶିଶୁ କଲ୍ୟାଣ ଅଧିକାରୀଙ୍କ ସହିତ, ମାନେ ଡିସିପିଓ ତାଙ୍କୁ କୁହାଯାଉଛି, ଡିସିପିଓ ତାହା ସହିତ ଶିଶୁ ସୁରକ୍ଷା ଅଧିକାରୀ, ଅଣ ଆନୁଷ୍ଠାନିକ ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ କଲ୍ୟାଣ ଆଇନ ଅଧିକାରୀ, ସାମାଜିକ କର୍ମୀ ଇତ୍ୟାଦି କାର୍ଯ୍ୟରତ। ଏଥିସହିତ ଶିଶୁ କିଶୋର ଯତ୍ନ ସୁରକ୍ଷା ଆଇନର ଧାରା 27 ଅନୁଯାୟୀ ଶିଶୁ ମଙ୍ଗଳ କମିଟି ସଦସ୍ୟମାନଙ୍କୁ ପ୍ରଥମ ଶ୍ରେଣୀ ବେଞ୍ଚ ଅଫ୍ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରତି ଜିଲ୍ଲାରେ ଏହା କାର୍ଯ୍ୟରତ। ଯେଉଁଠି 18 ବର୍ଷ ପୂରିନଥିବା ଶିଶୁ, ଅନାଥ, ଅସୁରକ୍ଷିତ, ଅବହେଳିତ, ନାବାଳକ ନାବାଳିକା, କିଶୋର କିଶୋରୀମାନଙ୍କ ଆପତ୍ତି ଅଭିଯୋଗ ଧୈର୍ଯ୍ୟର ସହିତ ଶୁଣି ଥଇଥାନ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଆଇନ ଅନୁମୋଦିତ ଆଦେଶ ପ୍ରଦାନ କରନ୍ତି ଏବଂ ଏହି ଆଦେଶରେ କୌଣସି ତ୍ରୁଟି ବା ବ୍ୟତିକ୍ରମ ରହିଯାଇଥିଲେ ସଂଶୋଧନ ଅଥବା ରିଭ୍ୟୁ କରିବାର କ୍ଷମତା ପ୍ରତି ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲା ଜଜ୍ମାନଙ୍କ ଉପରେ ନ୍ୟସ୍ତ ହୋଇଛି। ଯେଉଁ ନାବାଳକ ନାବାଳିକାମାନେ କୌଣସି ଆପତ୍ତିଜନକ ଅଥବା ଅପରାଧ ସହିତ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ସଂଶ୍ଲିଷ୍ଟ ନଥିବେ ବା ଥିବେ, ତେବେ ତାଙ୍କ କଥା ଭଲ ଭାବେ ଶୁଣି ବୁଝି ବିଚାର କରି ସୁଚିନ୍ତିତ ମତାମତ ପ୍ରତି ଜିଲ୍ଲାରେ ଶିଶୁ କଲ୍ୟାଣ ବୋର୍ଡ ଅଥବା ପିଲାଙ୍କ ଶିଶୁ ଅଦାଲତରେ ବିଚାର ବିମର୍ଶ କରାଯାଇ ନ୍ୟାୟସଙ୍ଗତ ପରାମର୍ଶ ଦିଆଯାଇଥାଏ। ନିଃଶୁଳ୍କ ଆଇନ ପରାମର୍ଶ ଦିଆଯିବା ପାଇଁ ଆଇନ ଅନୁମୋଦିତ ଆଦେଶ ପ୍ରଦାନ କରାଯାଇଥାଏ ଏବଂ ଏଥିପାଇଁ ଲିଗାଲ ଏଡ୍ ସର୍ଭିସ ଅଥରିଟି ମଧ୍ୟ ରହିଛନ୍ତି ଏସବୁ କାର୍ଯ୍ୟ ତଦାରଖ କରିବା ପାଇଁ। ଶିଶୁମଙ୍ଗଳ କମିଟି ଅଥବା ନିର୍ଦ୍ଦିଷ୍ଟ ପୋଲିସ ଷ୍ଟେସନର ସୁପାରିଶ ଅଥବା ଜିଲ୍ଲା ଆଇନ ସହାୟତା ବୋର୍ଡର ସୁପାରିଶ ବଳରେ ପୀଡ଼ିତ ପୀଡ଼ିତାମାନଙ୍କର ଥଇଥାନ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାର ସୁଯୋଗ ମଧ୍ୟ ରହିଛି ଏବଂ ସେଥିପାଇଁ ବ୍ୟବସ୍ଥା ମଧ୍ୟ ହୋଇଛି। ଏସବୁ ସତ୍ତ୍ୱେ ଏଭଳି ଶିଶୁମାନଙ୍କର ଯତ୍ନ, ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ରକ୍ଷଣାବେକ୍ଷଣ, କଲ୍ୟାଣ, ଚିକିତ୍ସା ସମସ୍ତ ସର୍ବାଗ୍ରେ ଏ ଦେଶ ଏ ଆଦେଶକୁ ରିଭ୍ୟୁ କରିବା, ନିର୍ଦ୍ଦିଷ୍ଟ ପରାମର୍ଶ ଦେବା, ସବୁ ଷ୍ଟେକ୍ ହୋଲ୍ଡର ମାନଙ୍କୁ ପ୍ରଶିକ୍ଷିତ କରିବା ନେଇ ଭାରତବର୍ଷରେ ପ୍ରତି ରାଜ୍ୟର ହାଇକୋର୍ଟରେ 3 ଜଣ ବିଚାରପତିଙ୍କୁ ନେଇ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଖଣ୍ଡପୀଠ ଗଠନ କରାଯାଇଛି। ଏଥିସହିତ ବର୍ଷର ବିଭିନ୍ନ ସମୟରେ ରାଜ୍ୟ ଶିଶୁ ଓ ମହିଳା ବିଭାଗ, ଶିଶୁ ସୁରକ୍ଷା ଆୟୋଗ, ୟୁନିସେଫ, ଚାଇଲ୍ଡ ଲାଇନ ଇତ୍ୟାଦି ବିଭିନ୍ନ ସଂଗଠନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଅସହାୟ ଅନାଥ ଶିଶୁମାନଙ୍କର କଲ୍ୟାଣ, ଯତ୍ନ ଏବଂ ସୁରକ୍ଷା ଏବଂ ତାଙ୍କର ଅଗ୍ରଗତି ଦିଗରେ ସଯତ୍ନ କାର୍ଯ୍ୟରତ। ସରକାରଙ୍କର ଆଭିମୁଖ୍ୟ ଓ ଆଇନକୁ ଆଖି ଆଗରେ ରଖି ଆସୁଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ରୂପାୟିତ କରନ୍ତି। କାର୍ଯ୍ୟରତ ଥିବା ସମସ୍ତ

0: ପୃଷ୍ଠପୋଷକ ମାନଙ୍କୁ ପ୍ରଶିକ୍ଷିତ କରାନ୍ତି। ଅନାଥ ଅସହାୟ ଅସୁରକ୍ଷିତ ପିଲାମାନଙ୍କର ଯତ୍ନ, ସୁରକ୍ଷା, ସହାୟତା, ଲାଳନ ପାଳନ ତଥା ଥଇଥାନ ପାଇଁ ଶିଶୁ କିଶୋର ଯତ୍ନ ସୁରକ୍ଷା ଆଇନ 2015 ବଳବତ୍ତର ରହିଛି। ଅସୁରକ୍ଷିତ ଅସହାୟ ଶିଶୁମାନଙ୍କୁ ଚିହ୍ନଟ କରି ଜିଲ୍ଲା ଶିଶୁ ମଙ୍ଗଳ କମିଟି ପାଖରେ ହାଜର କରାଇବା ଏବଂ ତାହାର ସାମଗ୍ରିକ ବିକାଶ, ଯତ୍ନ, ସୁରକ୍ଷା, ଖାଦ୍ୟପେୟ, ଚିକିତ୍ସା ତଥା ଶିକ୍ଷା ଦିଗରେ ଶିଶୁ ମଙ୍ଗଳ କମିଟି ଆଦେଶ ପ୍ରଦାନ କରନ୍ତି। ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେମାନେ ଅହର କାର୍ଯ୍ୟରତ। ବାଧ୍ୟତାମୂଳକ ଶିକ୍ଷା ଆଇନ 2009 ମୁତାବକ ଅସୁରକ୍ଷିତ ଅସହାୟ ଅଣଦେଖା ପିଲାମାନଙ୍କୁ 14 ବର୍ଷ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା, ଖାଦ୍ୟପେୟ ସୁରକ୍ଷିତ ଢଙ୍ଗରେ ତାଙ୍କର ବାସସ୍ଥଳୀ ବ୍ୟବସ୍ଥା କରାଯାଇଛି। ଆବଶ୍ୟକସ୍ଥଳେ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷା ମଧ୍ୟ ଗ୍ରହଣ ନିମନ୍ତେ ମାସିକ 2000 ଟଙ୍କା ପ୍ରୋତ୍ସାହନ ଭତ୍ତା ପିଲାମାନଙ୍କୁ ଦିଆଯାଉଛି। ଆମ ଦେଶରେ ବାଲ୍ୟ ବିବାହ ନିୟନ୍ତ୍ରଣ ଆଇନ 1938 ଏବଂ ସଂଶୋଧିତ ଆଇନ 2006 ମୁତାବକ ଦରିଦ୍ର, ଅନଗ୍ରସର, ଅପଠୁଆ ପିଲାଙ୍କର ନିରକ୍ଷରତା ଏବଂ କୁସଂସ୍କାର ଦୂର କରିବା ପାଇଁ ଏ ଆଇନ ବଳବତ୍ତର ରହିଛି। ଶିଶୁ ଯୌନ ନିର୍ଯାତନା ଆଇନ 2012 ମୁତାବକ 18 ବର୍ଷରୁ କମ୍ ବୟସ୍କ ନାବାଳିକାଙ୍କ ସହ ଯୌନ ସମ୍ପର୍କକୁ ନିଷେଧ କରାଯିବା ସହ ବଳାତ୍କାର ଭାବେ ବିବେଚିତ କରାଯାଏ। ଭାରତବର୍ଷର ବିଭିନ୍ନ ହାଇକୋର୍ଟଙ୍କ ସମେତ ମାନ୍ୟବର ସୁପ୍ରିମକୋର୍ଟ ତାଙ୍କ ରାୟରେ 18 ବର୍ଷରୁ କମ୍ ବୟସ୍କ ନାବାଳିକା ପତ୍ନୀଙ୍କ ସହିତ ଯୌନ ସମ୍ପର୍କକୁ ନିଷେଧ କରାଯାଇଛି। ଏହାକୁ ପ୍ରୋତ୍ସାହିତ କରୁଥିବା, ସହଯୋଗ କରୁଥିବା, ଯୌନ ସମ୍ପର୍କ ପାଇଁ ବାଧ୍ୟ କରୁଥିବା ଯୌନ ପିପାସୁମାନଙ୍କୁ ଅପରାଧୀ ଭାବେ ବିବେଚନା କରାଯାଇ ତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ଏପରିକି ଜେଲ୍ ଦଣ୍ଡ ଏବଂ ଜୋରିମାନା ଉଭୟ ମଧ୍ୟ ରହିଛି। ନାବାଳକ ନାବାଳିକା ପୋକ୍ସୋ ଆଇନରେ ପୀଡ଼ିତ ପୀଡ଼ିତାମାନଙ୍କୁ ଅନୁକମ୍ପାମୂଳକ ସାହାଯ୍ୟ ପାଇବାର ବ୍ୟବସ୍ଥା ସରକାର କରିଛନ୍ତି। ଡାକ୍ତରୀ ଚିକିତ୍ସା, ନଥିପତ୍ର, ଏତଲା ତଥା ପୋଲିସର କେସ୍ ଡାଏରୀ ଏବଂ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧିକାରୀଙ୍କ ଅନୁସନ୍ଧାନ ରିପୋର୍ଟ ଇତ୍ୟାଦି ତଥ୍ୟକୁ ଭିତ୍ତି କରି ଶିଶୁ ମଙ୍ଗଳ କମିଟି, ଶିଶୁ କିଶୋର ନ୍ୟାୟିକ ବୋର୍ଡ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନୁଯାୟୀ ନାବାଳିକାମାନଙ୍କ ଯତ୍ନ, ସୁରକ୍ଷା, ଶିକ୍ଷା ତଥା କଲ୍ୟାଣ ତଥା ଥଇଥାନ ନିମନ୍ତେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ସରକାରଙ୍କ ତରଫରୁ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଶିଶୁ ଶ୍ରମିକ ନିରୋଧ ଆଇନ ଏବଂ ଶିଶୁ କିଶୋର ଯତ୍ନ ସୁରକ୍ଷା ଆଇନ 2015 ମୁତାବକ 18 ବର୍ଷ ପର୍ଯ୍ୟନ୍ତ କୌଣସି ନାବାଳକ ନାବାଳିକାଙ୍କୁ କୌଣସି ପରିସ୍ଥିତିରେ ଘରୋଇ କାର୍ଯ୍ୟ ହେଉ, ହୋଟେଲ କିମ୍ବା କଳକାରଖାନା, ଦୋକାନ ବଜାର, ନିର୍ମାଣ କାର୍ଯ୍ୟ, ନିର୍ମାଣ ଶ୍ରମିକ ଭାବରେ, ଯାତ୍ରା ଦଳ ଅଥବା ସର୍କସ୍ ଦଳରେ ହେଉ, କିମ୍ବା କୌଣସି ବିପଦ ସଂକୁଳ ସ୍ଥାନରେ କାର୍ଯ୍ୟରେ ଅଥବା କୌଣସି କ୍ଷେତ୍ରରେ ନିଯୁକ୍ତି କିମ୍ବା ତାଙ୍କର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ଅଟେ। ଶିଶୁର ସ୍ଥିତି କିମ୍ବା ପରିଚୟ ନଷ୍ଟ ହେଲା ଭଳି କୌଣସି କାର୍ଯ୍ୟରେ କୌଣସି ବ୍ୟକ୍ତି ତାଙ୍କୁ ଲଗାଇ ପାରିବେ ନାହିଁ, କିନ୍ତୁ ତାଙ୍କୁ ବ୍ୟବହାର କରି ଅର୍ଥ ଉପାର୍ଜନ କରିପାରିବେ ନାହିଁ। ଏହି ଆଇନ ବାରମ୍ବାର ସଂଶୋଧିତ ହୋଇ ଜେଲ୍ ଓ ଜରିମାନା ଉଭୟ ଦଣ୍ଡରେ ଦଣ୍ଡିତ ହେବେ। ଶିଶୁ ଚାଲାଣ ନିରୋଧ ଆଇନ ମୁତାବକ ଶିଶୁମାନଙ୍କୁ କୌଣସି ପ୍ରକାର ପ୍ରଲୋଭନ ଦେଖାଇ ଅଥବା ଜୋର ଜବରଦସ୍ତ କୌଣସି ଅନୈତିକ କାର୍ଯ୍ୟରେ ଲଗାଇବା, ବ୍ୟବହାର କରିବା ଠୋସ୍ ପ୍ରମାଣ ମିଳିଲେ ଆଇନ ଅନୁଯାୟୀ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ। ଶିଶୁ କିଶୋର ଯତ୍ନ ସୁରକ୍ଷା ଆଇନ 2015 ଏବଂ ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଆଇନ 1968 ମୁତାବକ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ କୌଣସି ବ୍ୟକ୍ତି କୌଣସି ଶିଶୁ ସନ୍ତାନ, ନାବାଳକ ଓ ନାବାଳିକାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିପାରିବେ ଏବଂ ଏହି ଆଇନ ମୁତାବକ ପୋଷ୍ୟ ସନ୍ତାନ ଜଣକ ଆଇନ ଅନୁମୋଦିତ ସମସ୍ତ ମାନ୍ୟତା ତଥା ଅଧିକାର ପାଇବେ, ନଚେତ ପୋଷ୍ୟ ସନ୍ତାନଟି ତାର ନିଜର ଆତ୍ମପରିଚୟ ଅଧିକାର ହରାଇବ। ସେଥିପାଇଁ ଭାରତ ସରକାରଙ୍କ ତରଫରୁ kara.nic.in ସର୍ବଭାରତୀୟ ସ୍ତରରେ ୱେବସାଇଟ୍ ଖୋଲାଯାଇଛି ଏବଂ ଯେକୌଣସି ବ୍ୟକ୍ତି ଯଦି କୌଣସି ପ୍ରକାର ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁଥାନ୍ତି ତାହେଲେ ସେହି kara.nic.in ଆବେଦନ କରିପାରିବେ।
1: ଶୁଣିଲେ ଆଲୋଚନା ଶିଶୁ ସୁରକ୍ଷା ଆଇନ, ଏ ସମ୍ପର୍କରେ ଆଲୋଚନା କରିଥିଲେ ବରିଷ୍ଠ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ। ହଁ ଭଉଣୀ, କଥାରେ ଅଛି, ତୁଳସୀ ଦୁଇପତ୍ରରୁ ବାସେ, ବିଛୁଆତି ଦୁଇପତ୍ରରୁ କୁଣ୍ଡାଇ ହୁଏ, ଅର୍ଥାତ୍ ମଣିଷର ସୁଗୁଣ ତାର ବ୍ୟକ୍ତିତ୍ୱକୁ ପ୍ରଶଂସା ଭାଜନ କରିଥାଏ ତ ପୁଣି ତାର ଦୁର୍ଗୁଣ ତାକୁ ନିନ୍ଦିତ କରିଥାଏ। ଏମିତିରେ ଦେଖିବାକୁ ଗଲେ ସତ୍ୟ, ଅହିଂସା, ଦୟା, କ୍ଷମା, କରୁଣା, ଧୈର୍ଯ୍ୟ, ସହନଶୀଳତା, ତ୍ୟାଗ ଭଳି ସୁଗୁଣ ମଣିଷକୁ ମହତ୍ତର କରିଥାଏ। ସେଇଥିପାଇଁ ଜୀବଜଗତରେ ମଣିଷ ନିଜର ଏହିସବୁ ମହତ୍ ଗୁଣ ଯୋଗୁଁ, ତା'ର ମଣିଷପଣିଆ ଯୋଗୁଁ ଶ୍ରେଷ୍ଠ ଜୀବର ମାନ୍ୟତା ପାଇଛି। ବିଚାରଶୀଳତା, ବନ୍ଧୁତ୍ୱ, କର୍ତ୍ତବ୍ୟବୋଧ, ସ୍ନେହ, ଶ୍ରଦ୍ଧା ପରି ଅନେକ ମାନବିକ ଗୁଣ

0: ତା'ର ସାମାଜିକ ଜୀବନକୁ ସମୃଦ୍ଧ କରେ, ତେବେ ଅନେକ ସମୟରେ ତା ଭିତରେ ଥିବା ସ୍ୱାର୍ଥପରତା, ଅଭିମାନ, ଅହଂକାର, ଈର୍ଷା, ଦ୍ୱେଷ, ପରସ୍ତ୍ରୀ କାତରତା, କ୍ରୋଧ ପରି କେତେକ କ୍ଷତିକାରକ ଅଭିଗୁଣ ବେଳେବେଳେ ତା'ର ବିଚାରବୁଦ୍ଧି ଆଉ ବିବେକକୁ ନଷ୍ଟ କରି ତା'ର ବ୍ୟକ୍ତିଗତ ଏବଂ ସାମାଜିକ ଜୀବନକୁ କଳଙ୍କିତ କରିଥାଏ। ତେବେ ଆସନ୍ତୁ ଏହି କ୍ରମରେ ଶୁଣିବା ଆଲୋଚନା ମାନବିକ ଗୁଣର ଯଥାର୍ଥ ପରିପ୍ରକାଶ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବ୍ରହ୍ମାକୁମାରୀ ଦେବସ୍ମିତା।
1: ଆଜିର ସଂସାରରେ ଯାହାସବୁ ଅଘଟଣ ଲଢ଼େଇ ଝଗଡ଼ା ହେଉଛି ତାର ମୂଳ କାରଣ କିଛି ନା କିଛି ଗୁଣର ଅଭାବ। ଗୁଣ ଆଧାରରେ ଜଣେ ମନୁଷ୍ୟ ଅନ୍ୟ ଜଣେ ମନୁଷ୍ୟଠାରୁ ଭିନ୍ନ। ଏହି ଗୁଣ ଓ ଅବଗୁଣକୁ ନେଇ କିଏ ଦେବତା ତ କିଏ ଅସୁର ପାଲଟି ଯାଉଛି। କିନ୍ତୁ ସାଧାରଣ ମାନବ ହିସାବରେ ଆଜିର ମଣିଷ ତାର ମାନବିକତାକୁ ହରାଇ ବସିଲାଣି। ତା ଭିତରେ ଥିବା ଦୟା, କ୍ଷମା, ସତ୍ୟତା, ସରଳତା, ସହନଶୀଳତା ଆଦି ଗୁଣଗୁଡ଼ିକୁ ବର୍ତ୍ତମାନ ସମୟରେ ଅଦରକାରୀ ବୋଲି ଭାବି ନେଇଛି। କାରଣ ଆଧୁନିକ ଜୀବନଶୈଳୀର ପ୍ରଭାବରେ ଆଜି ସେ ଅନ୍ଧ ହୋଇଯାଇଛି। ତେଣୁ ଆଜି ଏହି ଗୁଣର ଅଭାବରୁ ପରିବାର ଭାଙ୍ଗି ଯାଉଛି, ସମ୍ବନ୍ଧରେ ଖୁସି ନାହିଁ। ପ୍ରକୃତରେ ମଣିଷ ତା ଜୀବନରେ କ'ଣ ଚାହେଁ? ଜୀବନରେ ଖୁସି, ପରିବାରରେ ଶାନ୍ତି, ସମାଜରେ ଏକତା, ଏହା ତ ଚାହିଁଥାଏ ନା? ଏସବୁ କେଉଁଠି ମିଳିବ ଓ କେମିତି ମିଳିବ? ଏସବୁକୁ ପାଇବାକୁ ହେଲେ ପ୍ରଥମେ ଆମକୁ ଗୁଣର ଆବଶ୍ୟକତାକୁ ବୁଝିବା ସହିତ ଅନୁଭବ କରିବା ଏବଂ ତାକୁ ଜୀବନରେ ବ୍ୟବହାରରେ ପରିପ୍ରକାଶ କରିବା। କାରଣ ଆମେ କରୁଥିବା ପ୍ରତ୍ୟେକ କର୍ମର କିଛି ନା କିଛି ଫଳ ମିଳିଥାଏ। କର୍ମଫଳକୁ ନେଇ ବ୍ୟକ୍ତି ତା ଜୀବନରେ ସୁଖ ବା ଦୁଃଖ ଅନୁଭବ କରିବା ସହିତ ସମାଜକୁ ମଧ୍ୟ ତାହା ଦେଇଥାଏ। ଆମେ ସମସ୍ତେ ଆଜି ବିଶ୍ୱର ଅବସ୍ଥା ସହ ପରିଚିତ। ସମସ୍ତେ ଏକ ମୂଲ୍ୟନିଷ୍ଠ ସମାଜ ବା ବିଶ୍ୱର ପରିକଳ୍ପନା କରୁଛନ୍ତି। ସମସ୍ତେ ଚାହୁଁଛନ୍ତି ବିଶ୍ୱ ପରିବର୍ତ୍ତନ। କିନ୍ତୁ ବିଶ୍ୱ ପରିବର୍ତ୍ତନ ସେତେବେଳେ ସମ୍ଭବ ଯେତେବେଳେ ମାନବ ମାନବିକ ଗୁଣର ଯଥାର୍ଥ ପରିପ୍ରକାଶ କରିବ। ଅର୍ଥାତ୍ ମାନବ ଭିତରେ ଥିବା ଶାଶ୍ୱତ ଗୁଣ ଯଥା ସହନଶୀଳତା, ସନ୍ତୁଷ୍ଟତା, ତ୍ୟାଗ, ନମ୍ରତା, ମଧୁରତା ଇତ୍ୟାଦି ଗୁଣକୁ ତା'ର ନୀତିଦିନିଆ ଜୀବନରେ ପ୍ରତିଫଳିତ କରିବ। ଦିବ୍ୟ ଗୁଣ ଭିତରେ ଏକ ମହାନ ଗୁଣ ହେଲା ସହନଶୀଳତା। ସହନଶୀଳତା ଅର୍ଥ ସାଧାରଣ ଭାବେ ଆମେ ଏହା ବୁଝିଥାଉ ଯେ କୌଣସି କଥାର ପ୍ରତିକ୍ରିୟା ନ କରିବା। ବହୁତ ସମୟରେ ଆମେ ପ୍ରତିକ୍ରିୟା ନ କରି ସହନ କରିଥାଉ, କିନ୍ତୁ ଭିତରେ ଭିତରେ କଷ୍ଟ ଅନୁଭବ କରିଥାଉ। ବାସ୍ତବରେ ଏହା ସହନଶୀଳତା ନୁହେଁ। କାରଣ କୌଣସି ବି ଗୁଣ ନିଜକୁ ବା ଅନ୍ୟକୁ କଷ୍ଟ ଦେଇନଥାଏ, ବରଂ କଷ୍ଟରୁ ମୁକ୍ତି ଦେଇଥାଏ। ତେବେ ସହନଶୀଳତା ଭଳି ଗୁଣ ଦ୍ୱାରା ଆମେ ଦୁଃଖୀ କେମିତି ହେବା? ପ୍ରକୃତରେ ବିପରୀତ ପରିସ୍ଥିତି, ଅନୁଚିତ ବ୍ୟବହାର, ଅସ୍ୱାଭାବିକ ଘଟଣା ପ୍ରତି ତୁରନ୍ତ ପ୍ରତିକ୍ରିୟାଶୀଳ ନ ହୋଇ ତାକୁ ସହଜରେ ସ୍ୱୀକାର କରିବା ତଥା ପରବର୍ତ୍ତୀ ସମୟରେ ତା'ର ସମାଧାନ ଖୋଜିବା ହିଁ ବାସ୍ତବରେ ସହନଶୀଳତା। ସହନଶୀଳତାର ସମ୍ବନ୍ଧ ଅନ୍ୟମାନଙ୍କ ସହିତ ନୁହେଁ, ବରଂ ବ୍ୟକ୍ତି ପରିସ୍ଥିତିର ବାରମ୍ବାର ଚିନ୍ତା ଓ ବର୍ଣ୍ଣନା କରିବା ଦ୍ୱାରା ଉତ୍ପନ୍ନ ଦୁଃଖରୁ ନିଜକୁ ମୁକ୍ତ କରିବା। ବ୍ୟକ୍ତି ବା ବ୍ୟକ୍ତିର ସ୍ୱଭାବ ସଂସ୍କାରକୁ ପରିବର୍ତ୍ତନ କରିବାର ଶୁଭ ଭାବନା ରଖି ଉଚିତ ସମୟରେ ରାୟ ଦେବା। କିନ୍ତୁ ପରିବର୍ତ୍ତନ ନ ହେଲେ ଅଭିମାନ ବା ଅପମାନର ଭାବନା ନ ଆଣି ଯିଏ ଯେମିତି ତାକୁ ସେହିଭଳି ସ୍ୱୀକାର କରି ଦୁଃଖୀ ନ ହୋଇ ବରଂ ତା ପ୍ରତି ଶୁଭ ଭାବନା ରଖିବା ହିଁ ସହନଶୀଳତା। ଯେଭଳି ଘୃଣା ଏବଂ ଦ୍ୱେଷ ନ କରି ଅନ୍ୟର ବ୍ୟବହାରକୁ ସ୍ୱୀକାର କରିଲେ ମନୁଷ୍ୟର ମନ ତଳକୁ ଖସିବା ପରିବର୍ତ୍ତେ ଉର୍ଦ୍ଧାଭିମୁଖୀ ହୋଇଥାଏ। ତା ସହ ଅନ୍ୟର ଭଲ ଭାବିଲେ ନିଜର ଭଲ ହୋଇଥାଏ। ଅନ୍ୟର ଖରାପ କର୍ମକୁ ନ ଦେଖି ଯିଏ କୁକର୍ମ, ଦୁଃଖ, ଅଶାନ୍ତିର ଅଗ୍ନିରୁ ନିଜକୁ ବଞ୍ଚାଇ ରଖେ ତାକୁ ଶୀତଳତାର ବରଦାନ ପ୍ରାପ୍ତ ହୁଏ, ଯାହାଦ୍ୱାରା ସେ ଅନେକଙ୍କୁ ଶାନ୍ତି ଦେବାର କର୍ତ୍ତବ୍ୟ କରି ନିଜର ଭାଗ୍ୟକୁ ଶ୍ରେଷ୍ଠ କରିପାରିଥାଏ। ତେଣୁ ସହନଶୀଳତା ଦ୍ୱାରା ହିଁ ମନୁଷ୍ୟ ନିଜ ମାର୍ଗର ଅନେକ କଷ୍ଟ, ବିଷମତା, ଝଡ଼ ତୋଫାନ, ଆଲୋଚନା ଇତ୍ୟାଦିକୁ ପାର କରି ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଥାଏ ଏବଂ ବିଜୟ ତା'ର ସ୍ୱାଗତ କରିଥାଏ। ବହୁତ ସମୟରେ ମନରେ ଆସିଥାଏ ଯେ ସବୁବେଳେ କ'ଣ ମୋତେ ହିଁ ସହନ କରିବାକୁ ପଡ଼ିବ ବା ମୁଁ କ'ଣ ସବୁବେଳେ ସହୁଥିବି। ସବୁବେଳେ ଫଳନ୍ତି ଗଛକୁ ଲୋକମାନେ ଫଳ ଆଶାରେ ପଥର ପକାନ୍ତି, ଶୁଖିଲା ଗଛକୁ ନୁହେଁ। ଆଉ ଗଛ ସେହି ପଥର ମାଡ଼କୁ ସହି ଆମକୁ ମିଠା ଫଳ ଦେଇଥାଏ। ଠିକ୍ ସେହିପରି ଦିବ୍ୟ ଗୁଣଧାରୀ ବ୍ୟକ୍ତିଠାରେ ହିଁ ସମସ୍ତେ ଶୁଭ ଇଚ୍ଛା ବା ଫଳର ଆଶା ରଖି ନିଜର କୌଣସି ବି ଭାବ ବ୍ୟକ୍ତ କରିଥାନ୍ତି, କିନ୍ତୁ କୌଣସି ରାଗୀ ବା ଚିଡ଼ିଚିଡ଼ିଆ ସ୍ୱଭାବର ବ୍ୟକ୍ତି ପାଖରେ ନୁହେଁ। ସହନଶୀଳ ବ୍ୟକ୍ତି ସମସ୍ତଙ୍କର ମିତ୍ର ହୋଇଥାଏ। ତେଣୁ କଥାରେ ଅଛି, କହିଲା ବାଲା ବଡ଼ ନୁହେଁ, ସହିଲା ବାଲା ବଡ଼।

ଯଥାଶକ୍ତି ପରିଶ୍ରମ କରିବା ପରେ ବି ମନୁଷ୍ୟ ଯାହା କିଛି ପ୍ରାପ୍ତ କରେ ସେତିକିରେ ତୃପ୍ତ ହେଉଥିବା ମଣିଷକୁ ହିଁ ସବୁବେଳେ ସନ୍ତୁଷ୍ଟତା ମିଳିଥାଏ। ଯିଏ ଇଚ୍ଛାରୁ ମୁକ୍ତି ପାଇଛି ତାର ହିଁ ସବୁ ଇଚ୍ଛା ସ୍ୱତଃ ପୂର୍ଣ୍ଣ ହୋଇଥାଏ। ଏହାର ଅର୍ଥ ଏହା ନୁହେଁ ଯେ ଆମେ ଉନ୍ନତିର କାମନା ନ କରିବା, କିନ୍ତୁ ଉନ୍ନତି ପାଇଁ ପ୍ରଚେଷ୍ଟା କରିବା ପରେ ଯାହା ବି ଫଳ ମିଳୁ ତାକୁ ସହଜରେ ସ୍ୱୀକାର କରିବା ହିଁ ସନ୍ତୁଷ୍ଟତା। ଏହାଦ୍ୱାରା ଅସଫଳତା ପାଇଁ ଅନ୍ୟକୁ ଦୋଷ ନ ଦେଇ ବା ନିଜେ ଦୁଃଖୀ ନ ହୋଇ ନିଜର ଶକ୍ତିକୁ ପୁନଃ ସଫଳତା ପ୍ରାପ୍ତ କରିବାରେ ବିନିଯୋଗ କରିଥାଏ, ଏବଂ ଯଦି ସଫଳତା ମିଳେ ସେଥିରେ ଅହଙ୍କାର ବା ଅଭିମାନ ନ କରି ଉନ୍ନତିର ସମସ୍ତ ଶ୍ରେୟ ପ୍ରଭୁଙ୍କୁ ଅର୍ପଣ କରିଦେବା ହିଁ ସନ୍ତୁଷ୍ଟତା। ତେଣୁ ସନ୍ତୁଷ୍ଟତା ଏଭଳି ଏକ ଭଣ୍ଡାର ଯାହାକୁ ପ୍ରାପ୍ତ କଲେ ବ୍ୟକ୍ତି ସ୍ୱୟଂକୁ ସବୁବେଳେ ଭରପୁର ଅନୁଭବ କରିଥାଏ। ସନ୍ତୁଷ୍ଟ ସିଏ ରହିପାରେ ଯିଏ ଏହା ମାନିଥାଏ ଯେ ସେ ସର୍ବଶକ୍ତିର ଭଣ୍ଡାର, ପରମାତ୍ମାଙ୍କର ସନ୍ତାନ। ଭବିଷ୍ୟତରେ କୌଣସି ବି ବସ୍ତୁ ତା ପାଇଁ ଅପ୍ରାପ୍ତ ନୁହେଁ। ମନୁଷ୍ୟକୁ ଯାହା କିଛି ପ୍ରାପ୍ତ ହୋଇଥାଏ ତାହା ତାର ପରିଶ୍ରମ ଏବଂ ଭାଗ୍ୟର ଫଳ, ଆଉ ତାଠାରୁ ଅଧିକ ଇଚ୍ଛା କରିବା ବ୍ୟର୍ଥ। ଇଚ୍ଛାର ଦାସୀ ସବୁଠାରୁ ବଡ଼ ଦାସୀ, ତେଣୁକରି ସେ ଇଚ୍ଛାର ଦାସୀ ହେବା ପରିବର୍ତ୍ତେ ସର୍ବଦା ଚିନ୍ତାମୁକ୍ତ ବାଦଶାହ ହୋଇଥାଏ। ସାଧନର ଇଚ୍ଛା ନ କରି ସାଧନାରେ ଲିପ୍ତ ରହିବା ହିଁ ତ୍ୟାଗ। ଅନ୍ୟକୁ ସୁଖୀ କରିବା ପାଇଁ ନିଜ ସୁଖର ଚିନ୍ତା ନ କରିବା ଏହା ତ୍ୟାଗର ଲକ୍ଷଣ। ପ୍ରଭୁଙ୍କ ଚିନ୍ତନରେ ମଗ୍ନ ରହିବା ପାଇଁ ଅନ୍ୟ ସବୁ ପ୍ରକାର ଆକର୍ଷଣରୁ ଦୂରରେ ରହିବା ହିଁ ତ୍ୟାଗର ମାର୍ଗକୁ ଆପଣେଇବା। ଯିଏ ମନରୁ ତ୍ୟାଗ କରେ ସେ ପାଏ, ଯିଏ ମନରେ ଧରି ରଖେ ସେ ସେହି ବସ୍ତୁ ଦ୍ୱାରା ହିଁ ଜାବୁଡ଼ି ହୋଇ ରହେ। ତ୍ୟାଗୀ ବ୍ୟକ୍ତିଠାରେ ଦାନୀ, ମହାଦାନୀ, ବରଦାନୀ ହେବାର ଶକ୍ତି ଆସିଥାଏ। ଯିଏ ପ୍ରଭୁଙ୍କ ସ୍ନେହରେ ସବୁକିଛି ଅର୍ପଣ କରିଦିଏ ସେ ପ୍ରଭୁଙ୍କ ସ୍ନେହରେ ସବୁକିଛି ପାଇଥାଏ। ତ୍ୟାଗୀ ବ୍ୟକ୍ତିକୁ ଏହି ଜୀବନରେ ସେ ସମସ୍ତ ସୁଖ ପ୍ରାପ୍ତ ହୁଏ ଯାହା ପଦାର୍ଥର ପଛରେ ଗୋଡ଼ାଉଥିବା ବ୍ୟକ୍ତିକୁ ପ୍ରାପ୍ତ ହୁଏ ନାହିଁ। ଯେତେବେଳେ ମନୁଷ୍ୟ ମାନ, ଅଭିମାନ, ଅହଙ୍କାର, ତୋର ମୋର ଭେଦଭାବକୁ ତ୍ୟାଗ କରିଦିଏ ସେତେବେଳେ ସମସ୍ତେ ତାକୁ ସ୍ନେହ ଅର୍ପଣ କରନ୍ତି। ନିଜ ଭିତରେ ଯୋଗ୍ୟତା, ସାମର୍ଥ୍ୟ ତଥା ସାଧନ ସମ୍ପନ୍ନ ଥାଇ ମଧ୍ୟ ତାର ଅହଙ୍କାର ନ କରିବା, ତାଦ୍ୱାରା ଲୋକଙ୍କ ଉପରେ ଚାପ ନ ପକାଇବା ହିଁ ନମ୍ରତା। ଏହିଭଳି ନମ୍ରତା ମନୁଷ୍ୟର ମାର୍ଗରେ ଥିବା ସମସ୍ତ ବିଘ୍ନ ଦୂର କରିଥାଏ। ନମ୍ରତା ମନୁଷ୍ୟର ଦୁର୍ବଳତାର ସୂଚକ ନୁହେଁ, ବରଂ ତାର ମହାନତାର ପ୍ରତୀକ। ଯିଏ ଅନ୍ୟମାନଙ୍କ ପାଖରେ ମଥାନତ କରିଥାଏ ସେ ହିଁ ବିଶ୍ୱରେ ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ହୋଇଥାଏ। ତେଣୁ ସ୍ନେହ ଓ ନମ୍ରତା ଏଭଳି ଅମୋଘ ଅସ୍ତ୍ର ଯାହାଦ୍ୱାରା ମନୁଷ୍ୟ ଦେବପଦ ପ୍ରାପ୍ତ କରିପାରିଥାଏ। ସମସ୍ତଙ୍କୁ ମଧୁର ବଚନରେ ଅଭିବାଦନ କରିବା, ମଧୁର ବଚନ ଦ୍ୱାରା ବାର୍ତ୍ତାଳାପ କରିବା, ଆଉ କିଛି ଅନୁଚିତ କାର୍ଯ୍ୟ ହେଲେ ମଧ୍ୟ ଶାଳୀନତାର ପ୍ରୟୋଗ କରିବା ହିଁ ମଧୁରତା ରୂପୀ ଗୁଣକୁ ଧାରଣ କରିବା। ମଧୁରତା ମନୁଷ୍ୟର ସଜ୍ଜନତା, ସହିଷ୍ଣୁତା, ବିଶାଳ ହୃଦୟ ଏବଂ ଉଚ୍ଚ ବ୍ୟକ୍ତିତ୍ୱର ପ୍ରତୀକ। ମଧୁରତା ଦ୍ୱାରା ହିଁ ମନୁଷ୍ୟ ଅନ୍ୟକୁ ନିଜର କରିପାରିଥାଏ। ଏହା ଏଭଳି ଏକ ଅସ୍ତ୍ର ଯାହାଦ୍ୱାରା ସମ୍ମୁଖରେ ଥିବା ବ୍ୟକ୍ତିକୁ ନିରସ୍ତ୍ର କରିଦିଏ। ମନୁଷ୍ୟର ମନକୁ ଜିତିବା ପାଇଁ ଯଦି କିଛି ଉପାୟ ଅଛି ତେବେ ତାହା ହେଲା ମଧୁରତା ଓ ନମ୍ରତା। ସ୍ନେହ ବା ପ୍ରେମ ବିନା ମଧୁରତା ଆସିବ ନାହିଁ, ଆଉ ନିଃସ୍ୱାର୍ଥତା ବିନା ସ୍ନେହ ହୋଇପାରିବ ନାହିଁ। କଲ୍ୟାଣ ଭାବନା ବିନା ନିଃସ୍ୱାର୍ଥ ଭାବ ଆସିବ ନାହିଁ, ଏହା ସତ୍ୟ। ସ୍ଥାୟୀ ମଧୁରତା ଯୋଗାବସ୍ଥାର ସୂଚକ, କାରଣ ମହୁ ଫେଣାରୁ ଆସେ। ମଧୁର ରସ ମଧୁର ଫଳରୁ ପ୍ରାପ୍ତ ହୁଏ, ସୁଗନ୍ଧ ସୁରଭିଯୁକ୍ତ ପୁଷ୍ପରୁ ପ୍ରାପ୍ତ ହୁଏ। ସେହିପରି ଅଲୌକିକ ମଧୁରତା, ମଧୁରତାର ଉତ୍ସ ପରମାତ୍ମାଙ୍କଠାରୁ ହିଁ ପ୍ରାପ୍ତ ହୋଇଥାଏ। ମଧୁରତାରେ ସନ୍ତୁଷ୍ଟତା ଓ ଶାନ୍ତି ଲୁଚି କରିଥାଏ। ଯେମିତିକି କୁଆ ଓ କୋଇଲିର ରୂପ ଏକା ହେଲେ ମଧ୍ୟ ଜଣେ ସମସ୍ତଙ୍କ ପ୍ରିୟ ତ ଅନ୍ୟ ଜଣେ ନୁହେଁ, ତାର କାରଣ ହେଉଛି ମଧୁର ବାଣୀ। ଯଦି ମନୁଷ୍ୟକୁ ମନୁଷ୍ୟ ପସନ୍ଦ ଓ ପ୍ରଭୁ ପସନ୍ଦ ହେବାର ଅଛି ତେବେ ମନୁଷ୍ୟକୁ ମୃଦୁଭାଷୀ ଏବଂ ପ୍ରସନ୍ନ ବଦନ, ହସ ହସ ଚେହେରାର ଆବଶ୍ୟକ ଅଛି। କାହିଁକିନା ମଧୁରତା ଓ ସମ୍ମାନପୂର୍ବକ ବ୍ୟବହାର କରିଲା ବାଲା ହିଁ ସମ୍ମାନର ସହିତ ସ୍ୱର୍ଗରେ ସ୍ଥାନ ପାଇଥାଏ। ସହଜ ଶବ୍ଦରେ ଯଦି କହିବା, ସରଳତା ଅର୍ଥାତ୍ ସତ୍ୟତା ଓ ସ୍ୱଚ୍ଛତା। ଯେମିତି ଆଜିକାଲି ଶୁଦ୍ଧତା ଉପରେ ବହୁତ ଧ୍ୟାନ ଦିଆଯାଉଛି, ଯେମିତିକି ଜଳର ଶୁଦ୍ଧତା, ଶରୀରର ଶୁଦ୍ଧତା, ଏମିତି ଅନେକ, ସେହିଭଳି ସରଳତା ଆମ ବ୍ୟବହାରର ଶୁଦ୍ଧିକରଣ କରିଥାଏ, ଆମ ବ୍ୟବହାରକୁ ପାରଦର୍ଶୀ କରିଥାଏ। ସାଧାରଣ ଭାବରେ ଆମର ସ୍ୱଭାବ ବା ବ୍ୟବହାର ସମ୍ମୁଖରେ ଥିବା ବ୍ୟକ୍ତିର ବିଶେଷତା
ଗୁଣ ବା ଅବଗୁଣ।

କିମ୍ବା ତା ଦ୍ୱାରା କରାଯାଇଥିବା ବ୍ୟବହାର ଉପରେ ଆଧାରିତ ହୋଇଛି। ଯଦି ସମ୍ମୁଖରେ ଥିବା ବ୍ୟକ୍ତି ଆମକୁ ଅନୁକୂଳ ବ୍ୟବହାର କରୁଛନ୍ତି ତେବେ ଆମର ବ୍ୟବହାର ତା ପ୍ରତି ଭଲ ହେଉଛି। କିନ୍ତୁ ଯଦି ସେ ଆମ ହିସାବରେ ବ୍ୟବହାର କରୁନାହାନ୍ତି ତେବେ ଆମର ବ୍ୟବହାର ବଦଳି ଯାଉଛି। ଦେଖାଯାଏ ଯେ ଯଦି ଦିନରେ ଆମେ 10 ଜଣଙ୍କ ସହିତ ମିଶୁଛନ୍ତି ଆମର ବ୍ୟବହାର 10 ଥର ଅଲଗା ଅଲଗା ପ୍ରକାରର ହୋଇଥାଏ। ସମ୍ମୁଖ ବ୍ୟକ୍ତି ତ ବଦଳୁଛନ୍ତି, ତା ସହିତ ଆମର ବ୍ୟବହାର ମଧ୍ୟ 10 ଥର ବଦଳୁଛି। ଆଉ ଏହି ଅଦଳ ବଦଳ ଖେଳରେ ଆମେ ସ୍ୱୟଂ ଭୁଲିଯାଉ ଯେ ଆମର ବାସ୍ତବିକ ସ୍ୱଭାବ କ'ଣ। ଯଦି ଆମେ ନିଜେ ଏତେ ଅଡୁଆରେ ତେବେ ପରିଣାମ କ'ଣ ହେବ? ପ୍ରାୟ ସମସ୍ତଙ୍କ ମୁଖରୁ ଏକଥା ବାହାରେ, ମୋତେ କେହି ବୁଝୁନାହାନ୍ତି, ମୋର ଭାବକୁ କେହି ବୁଝୁନାହାନ୍ତି। ଏସବୁର ମୂଳ କାରଣ ସ୍ୱଭାବରେ ସରଳତାର ଅଭାବ। ଆମର ମନ ଅନ୍ୟର ଗୁଣ ବା ଅବଗୁଣ ଆଧାରରେ ବ୍ୟବହାର ନ ହେଉ, ଅନ୍ୟର କର୍ମର କାଳିମା ଆମର ମନର ଶ୍ୱେତ ବସ୍ତ୍ରକୁ ମଇଳା ନ କରୁ, ଆମର ବ୍ୟବହାର ଆମର ଆତ୍ମିକ ଗୁଣ ଉପରେ ଆଧାରିତ ହେଉ, ଏହା ହିଁ ସରଳତା। ଉଦାହରଣ ସ୍ୱରୂପ, ଆପଣଙ୍କୁ ଯଦି କେହି ଅପଶବ୍ଦ କହିଦେଉଛି ଏବଂ ସେହି ବ୍ୟକ୍ତି ଯଦି ଭବିଷ୍ୟତରେ ଦେଖାହେଉଛି ତେବେ ଆମର ସ୍ୱଭାବ ତା ପ୍ରତି ସେହିଭଳି ହୋଇଯାଉଛି, କାରଣ ତା ଦ୍ୱାରା କୁହାଯାଉଥିବା ଅପଶବ୍ଦ ମନ ଭିତରେ ରହିଯାଇଥାଏ। ସିଏ ମୋତେ ଏମିତି କହିଥିଲା, ସେ ମୋତେ କ'ଣ ଭାବିଲା କି, ମୁଁ ବି କମ୍ ନୁହେଁ, ଏମିତି ଅନେକ କିଛି। ଏସବୁ ବିଚାର କାରଣରୁ ଆମର ସ୍ୱଭାବ ସେହିଭଳି ହୋଇଯାଇଥାଏ। ଆଉ ଥରେ ବିଗିଡ଼ି ଯାଇଥିବା ସମ୍ବନ୍ଧ ଆମର ସ୍ୱଭାବ ଦ୍ୱାରା ଆହୁରି ବିଗିଡ଼ି ଯାଇଥାଏ। ଯଦି ଏହି ପରିସ୍ଥିତିରେ ଆମେ ବିଚାର କରିବା ଯେ ଏହି ବ୍ୟକ୍ତି ମୋତେ ଯାହା କହିଲା, ବୋଧେ ସେତେବେଳେ ସେ କିଛି ଦୁବିଧାରେ ଥିଲା କିମ୍ବା କୌଣସି କଥାକୁ ନେଇ ଅଶାନ୍ତ ଥିଲା, ସେଥିପାଇଁ ସେ ଏମିତି କହିଦେଇଥିବ, ତେବେ ଆମର ମନ ତାଙ୍କର ଶବ୍ଦ ଦ୍ୱାରା ପ୍ରଭାବିତ ହେବ ନାହିଁ ଓ ଆମର ବ୍ୟବହାର ସମସ୍ତଙ୍କ ପାଇଁ ସମାନ ରହିବ। ତେଣୁ ଯେ ଅନ୍ୟକୁ ବୁଝିବା ଏବଂ ତାଙ୍କ ବ୍ୟବହାରରେ ନିଜକୁ ପ୍ରଭାବିତ ନ କରି ସନ୍ତୁଳିତ ବ୍ୟବହାର କରିବା ହିଁ ସରଳତା। ଛୋଟ ପିଲାକୁ ସବୁବେଳେ ଭଗବାନଙ୍କ ରୂପ ମାନନ୍ତି, କାରଣ ଛୋଟ ପିଲାକୁ କିଛି ବି କୁହନ୍ତୁ, ଗାଳି ଦିଅନ୍ତୁ, ସେ କିଛି ସମୟ ପରେ ସବୁକିଛି ଭୁଲି ସ୍ୱତଃ ହିଁ ପୂର୍ବ ଭଳି ବ୍ୟବହାର କରିଥାଏ, ଏହା ହିଁ ସରଳତା। ତେବେ ଆସନ୍ତୁ ଆମେ ବି ପୁଣି ଛୋଟ ପିଲା ହୋଇ ନିଜର ତଥା ଅନ୍ୟର ଜୀବନକୁ ଖୁସି ଦେଇ ପ୍ରଭୁପ୍ରିୟ ହୋଇଯିବା। ଏହି ଗୁଣକୁ ଜୀବନରେ ଧାରଣ କରିବାର ସବୁଠାରୁ ସହଜ ଉପାୟ ହେଲା ଆମେ ଆମ ମନକୁ ବାରମ୍ବାର ବୁଝାଇବା, ବ୍ୟକ୍ତି ବା ପରିସ୍ଥିତି ଆମ ହିସାବରେ ଚାଲିବେ ନାହିଁ। ଯଦି ମନ ଅସ୍ଥିର ହୁଏ ତେବେ ଏହି କଥାକୁ ମନେ ପକାଇଲେ ମନ ଧୀରେ ଧୀରେ ଶାନ୍ତ ହୋଇଯିବ। ତେବେ ଆଜି ଆମେ ଯେତେ ସବୁ ଗୁଣ ବିଷୟରେ ଆଲୋଚନା କଲେ, ଏ ସମସ୍ତ ଗୁଣର ଭଣ୍ଡାର ହେଲେ ସ୍ୱୟଂ ନିରାକାର କଲ୍ୟାଣକାରୀ ପରମପିତା ପରମାତ୍ମା। ତାଙ୍କୁ ସ୍ମରଣ କଲେ ହିଁ ସମସ୍ତ ଗୁଣକୁ ପ୍ରାପ୍ତ କରିପାରିବା। ତେଣୁ ଯଦି ଆମେ ପ୍ରତ୍ୟେକ କର୍ମ ବ୍ୟବହାରରେ ପରମାତ୍ମାଙ୍କ ସ୍ମୃତିରେ ରହିବା ତେବେ ଆମ ସମସ୍ତଙ୍କ ଜୀବନରେ ମାନବୀୟ ଗୁଣର ପରିପ୍ରକାଶ ହେବ।

ଶୁଣିଲେ ଆଲୋଚନା ମାନବିକ ଗୁଣର ଯଥାର୍ଥ ପରିପ୍ରକାଶ। ଏ ସମ୍ପର୍କରେ ଆଲୋଚନା କରିଥିଲେ ବ୍ରହ୍ମାକୁମାରୀ ଦେବସ୍ମିତା। ତେବେ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ନମସ୍କାର।

0: ନାରୀମହଲ ଶେଷ ହେଲା। ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛିକ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ବୃଦ୍ଧି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆର୍ଥିକ ଅନ୍ତର୍ଭୁକ୍ତି ଓ ଉଦ୍ୟୋଗିତାରୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା, ଆବାସ, କ୍ରୀଡ଼ା, ବିଜ୍ଞାନ ଏବଂ ପ୍ରଶାସନ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମହିଳାମାନଙ୍କ ଯୋଗଦାନ ବୃଦ୍ଧି ପାଉଥିବା ଏବଂ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଭଳି ବିକଶିତ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସୁଯୋଗ ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି। ଗତ 12 ଏନ୍ଡିଏ ସରକାର ବିଭିନ୍ନ କ୍ଷେତ୍ରରେ ମହିଳାକୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଶ୍ରୀ ମୋଦି କହିଛନ୍ତି ସରକାର ସକ୍ରିୟ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରିବା ଫଳରେ ମହିଳାମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରି ସଶକ୍ତ କରିବା କ୍ଷେତ୍ରରେ ଏବଂ ଦେଶ ଗଠନରେ ସେମାନଙ୍କ ସଶକ୍ତ ଯୋଗଦାନକୁ ନିଶ୍ଚିତ କରିବା କ୍ଷେତ୍ରରେ ସରକାର ଉଦ୍ୟମ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ବିଜ୍ଞାନ, ମହାକାଶ ଏବଂ ନବସୃଜନ କ୍ଷେତ୍ରରେ ଭାରତୀୟ ନାରୀଶକ୍ତିଙ୍କ ସଫଳତା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।
2: आज भारत विमेन लेड डेवलपमेंट की राह पर चल पड़ा।
3: हमारी सरकार ने महिलाओं के लिए सारे रास्ते खोल दिए।
2: हमने करोड़ों महिलाओं के लिए शौचालय बनवाकर उनका सम्मान बढ़ाया। हमने उज्ज्वला सिलेंडर देकर उन्हें धुएं जैसी तकलीफों से भी बचाया।
3: 3 महिलाओं को लखपति दीदी बनाने का जो संकल्प किया था वो पूरा हो चुका है।
1: ଏକ ସଂସ୍କୃତ ଶ୍ଳୋକର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ନିର୍ମାଣରେ ନାରୀଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଦେଶର ମାତୃଶକ୍ତି ଭଉଣୀ ଓ ଝିଅମାନେ ସେମାନଙ୍କର ଅସାଧାରଣ ପ୍ରତିଭା ଓ ସାମର୍ଥ୍ୟ ବଳରେ ପ୍ରତ୍ୟେକ କ୍ଷେତ୍ରରେ ଦେଶର ଶୌର୍ଯ୍ୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟେଲି ଯୋଗାଯୋଗ ଆଇନ 2026 ଚିଠା ପ୍ରସ୍ତାବ ଜାରି କରିଛି। ଏହି ଚିଠା ପ୍ରସ୍ତାବରେ ଟେଲିଭିଜନ, ରେଡିଓ ଏବଂ ଏ ସମ୍ପର୍କିତ ସେବାଗୁଡ଼ିକର ପ୍ରସଙ୍ଗରେ ଲୋକଙ୍କ ମତାମତ ଗ୍ରହଣ କରାଯିବ। ଚିଠା ନିୟମରେ 1885 ଟେଲିଗ୍ରାଫ ଆଇନ ଏବଂ 2023 ପ୍ରଣୟନ ହୋଇଥିବା ଟେଲି ଯୋଗାଯୋଗ ନିୟମରେ କେତେକ ପରିବର୍ତ୍ତନ କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଟେଲିଭିଜନ ଏବଂ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ କେତେକ ନିୟମରେ ସରଳୀକରଣ କରାଯାଇଛି। ଟେଲି ଯୋଗାଯୋଗ ଆଇନର ବିଭିନ୍ନ

ବିଷୟକୁ ଗୋଟିଏ ନିୟାମକ ଢାଞ୍ଚାରେ ସ୍ଥାନିତ କରିବା ଉଦ୍ଦେଶ୍ୟରେ ଏହି ଚିଠା ପ୍ରସ୍ତାବ ଅଣାଯାଇଛି। ସୂଚନା ଅନୁଯାୟୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବ୍ସାଇଟ୍ରେ ଚିଠା ନିୟମ ପ୍ରକାଶିତ ହୋଇଛି ଏବଂ ଏ କ୍ଷେତ୍ରରେ ଚଳିତ ମାସ 27 ତାରିଖ ସୁଦ୍ଧା ମତାମତ ଓ ପ୍ରସ୍ତାବ ଗ୍ରହଣ କରାଯିବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧିକୁ 15 ମିନିଟ୍ ବୃଦ୍ଧି କରିଛନ୍ତି। ପରୀକ୍ଷା ଅବଧି 180 ମିନିଟ୍ରୁ 195 ମିନିଟ୍କୁ ବୃଦ୍ଧି କରାଯାଇଛି। ଚଳିତ ମାସ 21 ତାରିଖରେ ହେବାକୁ ଥିବା ପୁନଃ ପରୀକ୍ଷା ଅପରାହ୍ନ 2ଟାରୁ 5ଟା ପରିବର୍ତ୍ତେ ଅପରାହ୍ନ 5ଟା 15 ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅତିରିକ୍ତ 15 ମିନିଟ୍ ସମୟରେ ପରୀକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। ଗତ କିଛି ବର୍ଷ ହେବ ପରୀକ୍ଷାର୍ଥୀଙ୍କଠାରୁ ମିଳିଥିବା ମତାମତ ଆଧାରରେ ସମୟ ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି। ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପରୀକ୍ଷା ସ୍ୱଚ୍ଛ ଢଙ୍ଗରେ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ରଫ୍ କାର୍ଯ୍ୟ ପାଇଁ ପ୍ରଶ୍ନପତ୍ରରେ ପୂର୍ବରୁ 2 ଫର୍ଦ୍ଦ କାଗଜ ଦିଆଯାଉଥିବା ବେଳେ ଏଣିକି 4 ଫର୍ଦ୍ଦ କାଗଜ ଦିଆଯିବ, ଫଳରେ ପରୀକ୍ଷାର୍ଥୀମାନେ ହିସାବ ଓ ଡାଇଗ୍ରାମ ଅଙ୍କନ ପାଇଁ ସୁବିଧା ପାଇବେ। ବିଶେଷକରି ବାମ ହାତରେ ଲେଖୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଅଧିକ ସହାୟକ ହେବ। ପ୍ରଶ୍ନପତ୍ରର ପ୍ରାରମ୍ଭରେ 2 ପୃଷ୍ଠା ଏବଂ ଶେଷରେ ଅନ୍ୟ 2 ପୃଷ୍ଠା ଦିଆଯିବ। ଉଭୟ ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ବ୍ୟବସ୍ଥା ସହାୟକ ହେବ ବୋଲି କୁହାଯାଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଏହି ପରିବର୍ତ୍ତନ ପରୀକ୍ଷାର୍ଥୀଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ବିଭିନ୍ନ ପ୍ରତିଷ୍ଠାନ, ଶିଳ୍ପ ଏବଂ ବାଣିଜ୍ୟିକ ଉପଭୋକ୍ତାମାନଙ୍କୁ ସାଧାରଣ ବିକ୍ରେତାଙ୍କଠାରୁ ମଟର ସ୍ପିରିଟ୍ ଏବଂ ଉଚ୍ଚଶକ୍ତିସମ୍ପନ୍ନ ଡିଜେଲ୍ କ୍ରୟ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ବିବାଦ ଯୋଗୁଁ ଯୋଗାଣ ଶୃଙ୍ଖଳରେ ଉପୁଜିଥିବା ସମସ୍ୟାକୁ ନେଇ ଯୋଗାଣ କ୍ଷେତ୍ରରେ ଯେଭଳି ଅସୁବିଧା ନ ହେବ ସେଥିଲାଗି ଏହି ନିଷ୍ପତ୍ତି ନିଆଯାଇଛି। ଏକ ବିଜ୍ଞପ୍ତିରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଆସନ୍ତା 90 ଦିନ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି କରିଛନ୍ତି। ଅନ୍ୟପକ୍ଷରେ ସାଧାରଣ ବିକ୍ରୟ କେନ୍ଦ୍ରଗୁଡ଼ିକୁ ଦୈନିକ 200 ଲିଟର ପର୍ଯ୍ୟନ୍ତ ଉଚ୍ଚଶକ୍ତିସମ୍ପନ୍ନ ଡିଜେଲ୍ ବିକ୍ରୟ ଲାଗି ଅନୁମତି ଦେଇଛନ୍ତି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଠକରେ ସେନାବାହିନୀ ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ବିଭିନ୍ନ ଅର୍ଦ୍ଧସାମରିକ ବଳର ମହାନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ଆସନ୍ତା ଜୁଲାଇ 3 ତାରିଖରେ ଅମରନାଥ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ 28 ତାରିଖ ଦିନ ଶେଷ ହେବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଦେଶରେ ପିଆଜ ସଂଗ୍ରହ ସହିତ ପିଆଜ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବା ନେଇ ଏକ ବୈଠକ କରିଛନ୍ତି। ବୈଠକରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଅଧିକାରୀମାନଙ୍କ ସହିତ ପିଆଜ ସଂଗ୍ରହ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି କ୍ୱିଣ୍ଟାଲ ପିଛା ପିଆଜର ସର୍ବନିମ୍ନ କ୍ରୟ ମୂଲ୍ୟକୁ 1650 ଟଙ୍କା ସୁନିଶ୍ଚିତ କରାଯାଇଛି। କ୍ରୟ ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ବ୍ୟବସ୍ଥାରେ ସଂଶୋଧନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ବିଶିଷ୍ଟ ଭାରତୀୟ ସୁଟିଂ କୋଚ୍ ଏବଂ ପୂର୍ବତନ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଯଶପାଲ ରାଣାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 49 ବର୍ଷ ବୟସ ହୋଇଥିଲା। ଜାତୀୟ ରାଇଫଲ ସଂଘର ସଭାପତି କଳିକେଶ ନାରାୟଣ ସିଂଦେଓଙ୍କ ସୂଚନା ଅନୁଯାୟୀ ଶ୍ରୀ ରାଣାଙ୍କର ଗତକାଲି ରାତିରେ ଦିଲ୍ଲୀର ଏକ ହସ୍କିଟାଲରେ ପରଲୋକ ଘଟିଥିଲା। ଜର୍ମାନୀର ମ୍ୟୁନିକ୍ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ପ୍ରତିଯୋଗିତା ଶେଷ କରି ଭାରତୀୟ ଦଳ ଫେରୁଥିବା ବେଳେ ଶ୍ରୀ ରାଣା ଅସୁସ୍ଥ ହୋଇପଡ଼ିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା କ୍ଷଣି ତାଙ୍କୁ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। 2024 ପ୍ୟାରିସ୍ ଅଲମ୍ପିକ୍ସରେ 2ଟି ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କୁ ସେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ବନ୍ଧୁକ ଚାଳନା କ୍ଷେତ୍ରରେ ଶ୍ରୀ ରାଣା ଅନେକଗୁଡ଼ିଏ ସଫଳତା ହାସଲ କରି ଦେଶକୁ ଗର୍ବିତ କରିଛନ୍ତି। ଶ୍ରୀ ରାଣାଙ୍କ ବିୟୋଗରେ ଦେଶରେ କ୍ରୀଡ଼ା କ୍ଷେତ୍ରରେ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ବ୍ୟକ୍ତ କରି କହିଛନ୍ତି ଶ୍ରୀ ରାଣା କେବଳ ଜଣେ ଉଚ୍ଚକୋଟୀର ଖେଳାଳି ଓ କୋଚ୍ ନଥିଲେ, ସେ ଅତ୍ୟନ୍ତ ମେଳାପି ଓ ନମ୍ର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଆଇଡିଏଫ୍ସି ବ୍ୟାଙ୍କ ଜାଲିଆତି ମାମଲାର ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ହରିୟାଣାର ଡେଭଲପ୍ମେଣ୍ଟ ଓ ପଞ୍ଚାୟତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ତତ୍କାଳୀନ ଅଧୀକ୍ଷକ ନରେଶ କୁମାରଙ୍କୁ ଗିରଫ କରିଛି। ଅର୍ଥ ଶୋଧନ ନିବାରଣ ଆଇନ ପିଏମ୍ଏଲ୍ଏ 2002 ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କରେ ଥିବା ହରିୟାଣା ସରକାର, ଚଣ୍ଡିଗଡ଼ ପ୍ରଶାସନ ଏବଂ 2ଟି ଘରୋଇ ବିଦ୍ୟାଳୟର ବ୍ୟାଙ୍କ ଖାତାରୁ 645 କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରାଯାଇଥିଲା। ଗତକାଲି ଗିରଫ ପରେ ଅଭିଯୁକ୍ତକୁ ପିଏମ୍ଏଲ୍ଏ ଅଦାଲତରେ ହାଜର କରାଯିବା ପରେ ଅଦାଲତ ତାଙ୍କୁ ରବିବାର ପର୍ଯ୍ୟନ୍ତ 4 ଦିନିଆ ଇଡି ହେପାଜତକୁ ପଠାଇ ଦେଇଛନ୍ତି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ।
ପ୍ରାୟ ଏକ ମାସ ବ୍ୟାପୀ ଏହି ପ୍ରତିଯୋଗିତାରେ

0: ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ତାରିଖରେ ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମଥର ପାଇଁ ବିଶ୍ୱକପ୍ରେ 12 ଦଳ ଅଂଶଗ୍ରହଣ କରୁଥିବା ବେଳେ 7 ସ୍ଥାନରେ 33 ମ୍ୟାଚ୍ ଖେଳାଯିବ। ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ପିଭି ସିନ୍ଧୁ ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସରେ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଟୁର୍ଣ୍ଣାମେଣ୍ଟର 3 ମାନ୍ୟତାପ୍ରାପ୍ତ ଖେଳାଳି ପିଭି ସିନ୍ଧୁ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ସେଟ୍ରେ ସିଧାସଳଖ ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସେ ଟୁର୍ଣ୍ଣାମେଣ୍ଟର 1 ଖେଳାଳି ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ। ଫିଫା ବିଶ୍ୱକପ୍ 2026 ଆଜି ଗ୍ରୁପ୍ ବି'ରେ ଟରଣ୍ଟୋ ଷ୍ଟାଡିୟମ୍ରେ ସହ ଆୟୋଜକ କାନାଡ଼ା ଓ ବୋସ୍ନିଆ ହର୍ଜେଗୋଭିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30 ମ୍ୟାଚ୍ ଆରମ୍ଭ ହେବ। ଆଜି ଅନୁଷ୍ଠିତ ଗ୍ରୁପ୍ ଏ'ର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ କୋରିଆ 2-1 ଚେକ୍ ଗଣରାଜ୍ୟକୁ ପରାସ୍ତ କରିଛି। ଗତକାଲି ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଗ୍ରୁପ୍ ଏ'ରେ ସହ ଆୟୋଜକ ମେକ୍ସିକୋ ଦକ୍ଷିଣ ଆଫ୍ରିକାକୁ 2-0 ପରାସ୍ତ କରିଥିଲା। ଗ୍ରୁପ୍ ଏ'ର ପରବର୍ତ୍ତୀ ମ୍ୟାଚ୍ରେ ମେକ୍ସିକୋ ଦକ୍ଷିଣ କୋରିଆକୁ ଏବଂ ଚେକ୍ ଗଣରାଜ୍ୟ ଦକ୍ଷିଣ ଆଫ୍ରିକାକୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ବୃଦ୍ଧି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the midday news. The headlines. Prime Minister Narendra Modi says government created conducive environment for women in the last 12 years to realize full potential in nation building. Home Minister Amit Shah chairs high-level meeting to review preparedness for Sri Amarnath Yatra in New Delhi. Centre restricts industries from buying petrol and diesel from retail pumps. United Nations condemns attacks on oil ships carrying Indian sailors off the coast of Oman. Indian shooting legend and coach Jaspal Rana dies at 49. And in FIFA World Cup 2026, Canada to take on Bosnia and Herzegovina in Group B clash in Toronto. Prime Minister Narendra Modi today highlighted that from financial inclusion and entrepreneurship to education, healthcare, sanitation, housing, sports, science and governance, women are playing a prominent role across diverse sectors. In a social media post, Mr. Modi said, the growing participation of women in emerging fields such as drone technology is opening new avenues of opportunity and transforming the development landscape across the nation. Earlier speaking in a program, the Prime Minister noted that over the last 12 years, the NDA government has worked to further women-led development and this is visible across sectors.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 କେଜି ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ବିଜେପି ସରକାରଙ୍କ 2 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ

0: ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ଲୋକଙ୍କର ଆସ୍ଥାଭାଜନ ହେବା ସହିତ ସେବା ସମର୍ପଣ ଓ ସୁଶାସନକୁ ପାଥେୟ କରି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି। କୃଷି ଶିଳ୍ପ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆସିଥିବା ବୈପ୍ଲବିକ ପରିବର୍ତ୍ତନ ସରକାରଙ୍କ ବିକାଶମୁଖୀ ଯାତ୍ରାର ପ୍ରମାଣ ଦେଉଛି। ଓଡ଼ିଆ ଅସ୍ମିତାକୁ ଆଧାର କରି ଏକ ସମୃଦ୍ଧ ସଶକ୍ତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଆମ ସରକାରଙ୍କ ଦୁଇ ବର୍ଷ ପୂରଣ ହେଉଛି। ଠିକ୍ ଦୁଇ ବର୍ଷ ପୂର୍ବରୁ ଆଜିର ଦିନରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଉପସ୍ଥିତିରେ ଆମ ସରକାର ଓଡ଼ିଶାର ଦାୟିତ୍ୱ ଗ୍ରହଣ କରିଥିଲା। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସୁଛନ୍ତି। ଡବଲ ଇଞ୍ଜିନ ସରକାରର ଡବଲ ଇମ୍ପାକ୍ଟ ଓଡ଼ିଶାର ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ସହରରେ ଇଏ ପ୍ରତିଫଳିତ ହେଉଛି।
0: ରାଜ୍ୟ ସରକାର ଦୁଇ ବର୍ଷ ମଧ୍ୟରେ 121 ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପ୍ରତ୍ୟେକ ଗାଁକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଗାଁରୁ ସହର, କ୍ଷେତରୁ ଶିଳ୍ପ, ଶିକ୍ଷାରୁ ସ୍ୱାସ୍ଥ୍ୟ, ପ୍ରତ୍ୟେକ କ୍ଷେତ୍ରରେ ସରକାର ବିକାଶର ନୂଆ ଧାରା ସୃଷ୍ଟି କରିଛନ୍ତି। ଏକ ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ଓ ସଂକଳ୍ପ ନେଇ ସରକାର ବିକାଶଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।
1: ତାହେଲେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଦ୍ୱାରା ଯେଉଁ ଲକ୍ଷ୍ୟ ରଖାଯାଇ ଯେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଲକ୍ଷ୍ୟପତି ଦିଦି ତିଆରି କରିବା, ସେଥିରେ ଆଜି ଆମ ଓଡ଼ିଶା ସଫଳ କେବଳ ହେଇନାହିଁ, ଭାରତ ବର୍ଷରେ ନିଜର ରାଜ୍ୟମାନଙ୍କ ଭିତରେ ଶ୍ରେଷ୍ଠତା ପ୍ରତିପାଦନ ମଧ୍ୟ ଆଜି କରିପାରିଛି। ଏବଂ ସେଥିପାଇଁ 23,50,000 ଲକ୍ଷ୍ୟପତି ଦିଦି ଆଜି ଆର୍ଥିକ ସ୍ତରରେ ସେମାନଙ୍କୁ ସ୍ୱତନ୍ତ୍ରତା ଦେଇପାରି ଆଜି ସଶକ୍ତ କରିପାରିଛି।
0: ସରକାରଙ୍କ ଏକ ବଡ଼ ସଫଳତା ସ୍ୱରୂପ ସୁଭଦ୍ରା ଯୋଜନା ଅଧୀନରେ 2,60,00,000 ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସହାୟତା ପ୍ରଦାନ କରାଯାଇଛି। ଏହି ସମୟ ଅବଧି ମଧ୍ୟରେ 23,50,000 ଲକ୍ଷ୍ୟପତି ଦିଦି ସୃଷ୍ଟି କରାଯାଇଛି। ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରୁଛନ୍ତି। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କେଜି ଚାଉଳ ବିନା ମୂଲ୍ୟରେ ପ୍ରଦାନ କରାଯିବ। ରାଜ୍ୟର ଲୋକସଂଖ୍ୟାର 80% ଲୋକଙ୍କୁ ଅତିରିକ୍ତ ଚାଉଳ ପ୍ରଦାନ କରାଯିବ। 2027 ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ବିଜୁଳି ସଂଯୋଗ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ସରକାର 14,651 ଅଭିଯୋଗ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ 95% ଅଭିଯୋଗର ସମାଧାନ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇମ୍ଫୋସିଟି ଭାୟା ଏକାମ୍ରକାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନୱାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍କାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ଭାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ସମୟ ଅବଧି 195 ମିନିଟ୍କୁ ବୃଦ୍ଧି କରାଯାଇଛି। ନିଟ୍ ପରୀକ୍ଷାର୍ଥୀମାନଙ୍କୁ ଅତିରିକ୍ତ 15 ମିନିଟ୍ ସମୟ ମିଳିବ। ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ଅପରାହ୍ନ 2ଟାରୁ ଆରମ୍ଭ ହୋଇ 5:15 ଯାଏଁ ଚାଲିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷାର୍ଥୀମାନେ ନିଜ ଆଡ୍ମିଟ୍ କାର୍ଡ ଦେଖାଇ ରାଜ୍ୟ ସଡ଼କ ଓ ପରିବହନ ନିଗମର ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ରାଜ୍ୟର 134 ପରୀକ୍ଷା କେନ୍ଦ୍ରରେ ମୋଟ 56,983 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଶିଶୁ ଶ୍ରମକୁ ଲାଲକାର୍ଡ, ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କ ପାଇଁ ଉପଯୁକ୍ତ କାମ। ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲ କାର୍ଡ ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି

ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁଙ୍କୁ ରୋଜଗାର କରିବାକୁ ନୁହେଁ। ଆଇଏଲ୍ଏର ତଥ୍ୟ ଅନୁସାରେ ବିଶ୍ୱରେ ପ୍ରାୟ 160 ନିୟୁତ ଶିଶୁ ଶ୍ରମିକ ଭାବରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ 79 ନିୟୁତ ଶିଶୁ ଶ୍ରମିକ ବିପଦଜନକ କାର୍ଯ୍ୟରେ ଜଡ଼ିତ ଅଛନ୍ତି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। 14 ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ଏବଂ 15-18 ବର୍ଷ ବୟସ୍କ କିଶୋରଙ୍କୁ ବିପଦ ସଂକୁଳ କାମରେ ନିୟୋଜିତ କରିବାକୁ ବାରଣ କରିବାର ବାର୍ତ୍ତା ନେଇ ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଶ୍ରମ ବିଭାଗ ପକ୍ଷରୁ 15-ଦିନିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ସ୍ଲୋଗାନ ସହ ଶୋଭାଯାତ୍ରା ଏବଂ ଏକ ମୋବାଇଲ୍ ଭ୍ୟାନ୍ ନଗର ପରିକ୍ରମା କରିଥିଲା। ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ବିଭିନ୍ନ ଆଇନ ଏବଂ ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇ 14 ବର୍ଷରୁ କମ୍ ପିଲାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଛି। ଏହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ସମ୍ବନ୍ଧିତ ତଥ୍ୟ ପାଇବା ପାଇଁ ନିଃଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ୍ ନମ୍ଘର 1553368 କିମ୍ବା 1098 ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥ ସହର ପରିକ୍ରମା କରି 14 ବର୍ଷରୁ କମ୍ ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତି ନ କରିବା ପାଇଁ ବାର୍ତ୍ତା ଦିଆଯାଉଛି। ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ଅବସରରେ 5 ସଚେତନତା ରଥକୁ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି। ଶିଶୁ ଶ୍ରମିକ ନିରାକରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାରେ ଆଜିଠାରୁ 26 ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ ଚାଲିବ। ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ କରାଯିବା ସହିତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ପରିଗଣନା ଫର୍ମ ବଣ୍ଟନ ଓ ଡିଜିଟାଇଜେସନ୍ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ବୁଥସ୍ତରୀୟ ଅଧିକାରୀ, ସୁପରଭାଇଜର ଏବଂ ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ 2,96,929 ଜଣଙ୍କୁ ସ୍ୱଗଣନା ଫର୍ମ ବଣ୍ଟନ କରିଛନ୍ତି। ଓର୍ମାସ ପକ୍ଷରୁ ବୌଦ୍ଧ କୃଷି ବଜାରଠାରେ ସ୍ୱତନ୍ତ୍ର ଗାଁ ଆମ୍ବପସରା ଆଜି ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଚାଷୀମାନଙ୍କ ଉତ୍ପାଦିତ ଆମ୍ବକୁ ବଜାର ସୁବିଧା ଯୋଗାଇବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଏଭଳି ପ୍ରଦର୍ଶନୀର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 2-3 ମଧ୍ୟରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବ। ଆସନ୍ତାକାଲିଠାରୁ ରାଜ୍ୟର ଦକ୍ଷିଣ ଭାଗରେ ଆସନ୍ତା 3 ଧରି ବର୍ଷା ଓ ପବନର ସମ୍ଭାବନା ଅଛି। କାଳବୈଶାଖୀର ପ୍ରଭାବ କମିବା ସହ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହେଉଛି। ଚଳିତ ମାସ 16 ବେଳକୁ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ, 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30 ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଭକ୍ତିଗୀତ। ଆଜି ସନ୍ଧ୍ୟାରେ ଭକ୍ତିଗୀତ କାର୍ଯ୍ୟକ୍ରମର ଶିଳ୍ପୀ ହେଉଛନ୍ତି ଅନୁରାଧା ପୋଡ଼ୱାଲ। ଶିଳ୍ପୀଙ୍କ କଣ୍ଠରେ ଶ୍ରୀକାନ୍ତ ଗୌତମଙ୍କ ରଚନା।

ଆଜି ସନ୍ଧ୍ୟାରେ ଭକ୍ତିଗୀତ କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ସୋନୁ ନିଗମ ଏବଂ ଅନୁରାଧା ପଡ଼ୱାଲ ଶିଳ୍ପୀଦ୍ୱୟ ଗାଇଛନ୍ତି ଶ୍ରୀକାନ୍ତ ଗୌତମଙ୍କ ରଚନାରୁ।

ଭକ୍ତିଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଉଛନ୍ତି ଶକ୍ତି ମିଶ୍ର ଏବଂ ସଙ୍ଗୀତା ମହାପାତ୍ର। ଶିଳ୍ପୀ ଦ୍ୱୟ ଗାଇଛନ୍ତି ଦେବୀଦତ୍ତ ମହାନ୍ତିଙ୍କ ରଚନାରୁ।

ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ଇରା ମହାନ୍ତି, ଗୀତିକାର ଦେବୀଦତ୍ତ ମହାନ୍ତି।

ସୁଳିଲେଖିତଟି ଓଡ଼ିଆ ଆଲବମ୍ର ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଆକାଶବାଣୀ ବାରିପଦା ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ। ଅଂଶୁଘାତର ସତର୍କତା, ଖରାରେ ବାହାରକୁ ଯାଆନ୍ତୁ ନାହିଁ, ନିଆଁ ପାଖରେ ବେଶୀ ସମୟ ରୁହନ୍ତୁ ନାହିଁ, ଦିନ 11 ପରେ ଏବଂ 3 ପୂର୍ବରୁ ଖରାରେ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ, ଯଥେଷ୍ଟ ପରିମାଣରେ ପାଣି ପିଇବା ସହ କାକୁଡ଼ି, ତରଭୁଜ, ପଖାଳ, ତୋରାଣୀ ଇତ୍ୟାଦି ଖାଆନ୍ତୁ। ମୁଣ୍ଡ ବୁଲାଇଲେ, ଗୋଡ଼ ହାତ ଝୋଲା ମାରିଲେ କିମ୍ବା ଅତ୍ୟଧିକ ଝାଳ ବୋହିଲେ କିମ୍ବା ଆଦୌ ଝାଳ ନ ବାହାରିଲେ ଶୀତଳ ଏବଂ ଛାଇ ଜାଗାରେ ବିଶ୍ରାମ ନିଅନ୍ତୁ ଏବଂ ORS ଦ୍ରବଣ ପିଅନ୍ତୁ।

0: ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ ଉପସ୍ଥାପନରେ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ବିଜ୍ଞାପନ ବିରତି ପରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଗତ ଦୁଇ ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଶେର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ର

0: ଦୃଶ୍ୟମାନ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ରାଜ୍ୟ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି, ବିକାଶର ସୁଫଳରେ ସମସ୍ତେ ଭାଗିଦାର ହେବା ହେଉଛି ସରକାରଙ୍କ ନୀତି। ଗତ ଦୁଇ ବର୍ଷରେ ରାଜ୍ୟ ସରକାର 121 ନୂଆ ଯୋଜନା, କାର୍ଯ୍ୟକ୍ରମ ତଥା ପଦକ୍ଷେପ ଘୋଷଣା କରିଛନ୍ତି। ଏହି କ୍ରମରେ 2027 ମସିହା ସୁଦ୍ଧା ସବୁ ଗ୍ରାମକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ମିଶନ ପାୱାର ଗଠନ କରାଯାଇଛି। ସରକାର ଗରିବ, ମହିଳା, ଅନ୍ନଦାତା ଏବଂ ଯୁବବର୍ଗଙ୍କ ପାଇଁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ସୁଭଦ୍ରା ଯୋଜନାରେ ଗତ ଦୁଇ ବର୍ଷ ମଧ୍ୟରେ ହିତାଧିକାରୀମାନଙ୍କୁ 20,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ରାଜ୍ୟରେ ଆଜି 23,50,000 ଲକ୍ଷପତି ଦିଦି ଆର୍ଥିକ ସ୍ତରରେ ସଶକ୍ତ ହୋଇଛନ୍ତି। କୃଷି ଓ କୃଷକଙ୍କ ବିକାଶ ପାଇଁ 2025-26 ଖରିଫ ଋତୁରେ 18,83,000 ଚାଷୀଙ୍କଠାରୁ 77,41,000 ମେଟ୍ରିକ୍ ଟନ୍ ଧାନ କିଣାଯାଇଛି। ଏଥିସହ ବିଭିନ୍ନ ଯୋଜନାରେ କୃଷକମାନଙ୍କୁ ସଶକ୍ତ କରାଯାଉଛି। ସେଭଳି ଶିକ୍ଷା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି। ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଓ ସାର୍ବଜନୀନ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ ଉପକୃତ ହେବେ, ବିଶେଷକରି ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସରକାର ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ୟୁନିଭର୍ସାଲ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବା ପାଇଁ ମୁଁ ନିଶ୍ଚିତ ଭାବରେ ଆଜି ଘୋଷଣା କରୁଛି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ, ବିଶେଷ ଭାବେ ଆର୍ଥିକ ସ୍ତରରେ ପଛୁଆ ବର୍ଗ ଓ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ଭାବରେ ଏଥିରେ ଉପକୃତ ହେବେ ଏବଂ ତାଙ୍କ ପରିବାରରେ ମଧ୍ୟ ଯୋଉ
0: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହାଫଳରେ ରାଜ୍ୟର 3,46,00,000 ହିତାଧିକାରୀ ଚିକିତ୍ସା ସୁବିଧା ପାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ବିଶେଷ ପଦକ୍ଷେପ ନିଆଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ 9,000 କିଲୋମିଟର ରାସ୍ତା, 57 ସେତୁ ଓ 4 ରେଳ ଓଭରବ୍ରିଜ୍ ପାଇଁ 17,000 କୋଟି ଟଙ୍କା ବିନିଯୋଗ କରାଯାଇଛି। ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ହାସଲ ପାଇଁ ଶିଳ୍ପାୟନକୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ନିବେଶ ସମ୍ମିଳନୀ ମାଧ୍ୟମରେ 20,00,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା ରାଜ୍ୟରେ 17,00,000 ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟକୁ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ସେହିଭଳି ଦୋଷୀ ସାବ୍ୟସ୍ତ ହାର ମଧ୍ୟ ବୃଦ୍ଧି ପାଇଛି। ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ଉନ୍ନତି ସହ ସରକାର ରାଜ୍ୟର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ବିକାଶ ଏକ ନିରନ୍ତର ପ୍ରକ୍ରିୟା, ଏଥିରେ ସରକାର ଓ ଜନସାଧାରଣ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ 124 କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ଉଦ୍ଘାଟନ ସହ 574 କୋଟି ଟଙ୍କାର ଜନାଶ୍ର ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନବାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଆଜି କଳାହାଣ୍ଡି ଗସ୍ତରେ ଯାଇ ସିଲିଗୁଡ଼ା ସ୍ଥିତ ମେଗା ନର୍ସରୀଠାରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ବନ୍ୟପ୍ରାଣୀ ଏବଂ ମାନବ ହାତୀ ସଂଘର୍ଷର ସ୍ଥାୟୀ ସମାଧାନ ଦିଗରେ ଏହି କେନ୍ଦ୍ର ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି। ହାତୀମାନଙ୍କର ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ କର୍ଲାପାଟ ଅଭୟାରଣ୍ୟ ଅନ୍ତର୍ଗତ ସିମିଲପଦର ନିକଟରେ ଏକ ୱାଚ୍ ଟାୱାରକୁ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀ ଭାଲେରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶଧାରା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକମାନଙ୍କର ବିଭିନ୍ନ ସମସ୍ୟା ଶୁଣିଛନ୍ତି। ଶିବିରରେ 25 ଅଧିକ ସାମୂହିକ ଓ ବ୍ୟକ୍ତିଗତ ସମସ୍ୟାର ଶୁଣାଣି ହୋଇଥିଲା। ସମସ୍ୟାଗୁଡ଼ିକ ମଧ୍ୟରେ ବିଦ୍ୟୁତ୍, ପାନୀୟ ଜଳ, ଭତ୍ତା, କ୍ରୀଡ଼ା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ସ୍ଥାନ ପାଇଥିଲା। ଆନ୍ତର୍ଜାତୀୟ ଯୋଗ ଦିବସ 2026କୁ ସୁଚାରୁରୂପେ ପାଳନ କରିବା ପାଇଁ କେନ୍ଦୁଝରଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ

0: ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ବଡ଼ବିଲ୍ ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବୈଠକରେ ଆଲୋଚନା ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ସ୍ୱର୍ଶ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳ ସ୍ୱର୍ଶ କରିଛି। ଆଗାମୀ ଦିନରେ ମୌସୁମୀ ସମ୍ପୂର୍ଣ୍ଣ ଓଡ଼ିଶାକୁ ପ୍ରବେଶ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି
1: ପ୍ରବେଶ କରିଛୁ ଓଡ଼ିଶାରେ ମୋଷ୍ଟଲି ବହୁତ କମ୍ ପାର୍ଟ ଓଡ଼ିଶାର ଯେମିତିକି ପାରାଦୀପ ହେଇକି ଲାଇନ୍ ଯାଉଛି ବାଲେଶ୍ୱର ଜିଲ୍ଲାର ଗୋଟେ ଦୁଇଟା ପଏଣ୍ଟ ତାପରେ ଭଦ୍ରକ ଜିଲ୍ଲାର ପୁରା କୋଷ୍ଟାଲ ଏରିଆ ଦେଇକି ଆଉ ଆମର ବାଲେଶ୍ୱର ମୟୂରଭଞ୍ଜର ବି କିଛି ପାର୍ଟ ବହୁତ କମ୍ ପାର୍ଟରେ ଯାଇଛି ଜଷ୍ଟ ଛୁଇଁଛି ଓଡ଼ିଶାକୁ ମଧ୍ୟ ସିଚୁଏସନ୍ କଣ୍ଡିସନ୍ସ ଫେଭରେବୁଲ୍ ରହିଛି ଆଗାମୀ କିଛି ଦିନ ମଧ୍ୟରେ।
0: ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଶିଶୁ ଶ୍ରମକୁ ଲାଲକାର୍ଡ, ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କ ପାଇଁ ଉପଯୁକ୍ତ କାମ। ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲକାର୍ଡ ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁକୁ ରୋଜଗାର କରିବାକୁ ନୁହେଁ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ଖାରବେଳନଗରସ୍ଥିତ ଶ୍ରମ ନିର୍ଦ୍ଦେଶାଳୟ ପରିସରରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହୋଇଛି। ଏହି ଅବସରରେ ପୋଷ୍ଟର ଉନ୍ମୋଚନ ଓ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ କରାଯାଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁକମ୍ ଶିଶୁ ଶ୍ରମ ବିରୋଧୀ ପୋଷ୍ଟର ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ଚଳିତ ମାସ 26 ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁରଠାରେ 15 ଦିନ ବ୍ୟାପୀ ସଚେତନତା ଅଭିଯାନକୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଶୁଭାରମ୍ଭ କରିଛନ୍ତି। ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଉପଲବ୍ଧ ସମସ୍ତ ସରକାରୀ ଯୋଜନା ଗ୍ରାମୀଣ ସ୍ତରରେ ବସବାସ କରୁଥିବା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ସମ୍ପର୍କରେ ଏକ ଆଲୋଚନାଚକ୍ର ପୁରୀ ମେରାଇନ୍ ଡ୍ରାଇଭ୍ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ ସ୍ତରୀୟ ଆଲୋଚନାଚକ୍ରରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଜୀବନ ବୀମା, ପେନ୍ସନ୍ ତଥା ସରକାରଙ୍କ ନୂତନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ସାଧାରଣ ଲୋକଙ୍କ ପାଇଁ କ୍ଷୁଦ୍ର ଋଣ ପ୍ରଦାନ, ଧନ୍ଦାମୂଳକ ଶିକ୍ଷା, ଡିଜିଟାଲ୍ ସାକ୍ଷରତାକୁ ନେଇ ବିଚାର ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସମେତ ନାବାର୍ଡ଼, ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗତ 2 ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ସିର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଶିଶୁ ଶ୍ରମ ଦୂରେଇବା, ବଞ୍ଚାଇବା ଦେଶର ଭବିଷ୍ୟତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସରିତା ସାହୁ। ମଣିଷ ଜୀବନରେ ସବୁଠାରୁ ସୁନ୍ଦର ଓ ନିଷ୍ପାପ ସମୟ ହେଉଛି ପିଲାଦିନ। ହସ ଖେଳ, ନିଷ୍ପାପ ସ୍ୱପ୍ନ ଆଉ ଜ୍ଞାନର ଆହରଣ ମାଧ୍ୟମରେ ଏକ ଶିଶୁ ଭବିଷ୍ୟତର ମଣିଷ ପାଇଁ ପ୍ରସ୍ତୁତ ହୋଇଥାଏ। କିନ୍ତୁ ସମଗ୍ର ବିଶ୍ୱରେ ଏବେ ମଧ୍ୟ କୋଟି କୋଟି ଶିଶୁ ନିଜର ଜୀବିକା ଓ ଜୀବନ ରକ୍ଷା ପାଇଁ ନିରନ୍ତର ସଂଗ୍ରାମ କରୁଛନ୍ତି। ଶୈଶବର ସୁନ୍ଦର ଅନୁଭୂତିରୁ ସେମାନେ

ବଞ୍ଚିତ। ହାତରେ ଖେଳନା ଓ ପାଠପଢ଼ା ସାମଗ୍ରୀ ବଦଳରେ ରହୁଛି କାରଖାନାର ଭାରି ହାତୁଡ଼ି, କୋଇଲା ଖଣିର ଯନ୍ତ୍ରପାତି କିମ୍ବା ଖାଇବା ଦୋକାନର ଅଇଁଠା ବାସନ। ଯେଉଁ ବୟସରେ ସେମାନେ ବିଦ୍ୟାଳୟକୁ ଯିବା କଥା କିମ୍ବା ପିତାମାତାଙ୍କ ସ୍ନେହ ଆଦରରେ ଲାଳିତ ପାଳିତ ହେବା କଥା, ସେ ସମୟରେ ପିଲାମାନେ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ବର୍ତ୍ତମାନର ଆଧୁନିକ ଦୁନିଆରେ ଶିଶୁ ଶ୍ରମିକଙ୍କ ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ ରହିଛି। ଆନ୍ତର୍ଜାତିକ ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରାୟ 16 କୋଟିରୁ ଅଧିକ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍ ପ୍ରତି 10 ଜଣ ଶିଶୁଙ୍କ ମଧ୍ୟରେ ଜଣେ ଶ୍ରମ ଜୀବନର ଶିକାର ହେଉଛନ୍ତି। ସେଥିମଧ୍ୟରୁ ପ୍ରାୟ 7 କୋଟି 90 ଲକ୍ଷ ଶିଶୁଙ୍କର କାର୍ଯ୍ୟସ୍ଥଳୀରେ ରହିଛି ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ। ଅନ୍ୟ ପ୍ରକାରେ ଦେଖିବାକୁ ଗଲେ ବିଶ୍ୱରେ ଶିଶୁ ଶ୍ରମିକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇ ଚାଲିଛି। ଏହି ପରିସ୍ଥିତି କେବଳ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ ଯାଉଛି। ଏଭଳି ସାମାଜିକ ବ୍ୟାଧି ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। 2002 ମସିହାରେ ଆନ୍ତର୍ଜାତିକ ଶ୍ରମ ସଂଗଠନ ପ୍ରଥମ କରି ଏହି ଦିବସ ପାଳନ କରିଥିଲା। ଶିଶୁ ଶ୍ରମର ଭୟାବହତା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ଏବଂ ଏଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1998 ମସିହାରେ ଜେନେଭା ସମ୍ମିଳନୀରେ ଶିଶୁଙ୍କ ଅଧିକାର ଉପରେ ଏକ ସନ୍ଦର୍ଭ ପ୍ରସ୍ତୁତ ହୋଇଥିଲା। ସେଥିରେ ଶିଶୁଙ୍କର 54ଟି ଅଧିକାର ଉପରେ ଲେଖା ପ୍ରସ୍ତୁତ ହୋଇ ସେହି ଅନୁସାରେ ସଂଶୋଧିତ ଆଇନ ପ୍ରଣୟନ କରିବାକୁ ସମ୍ମିଳନୀରେ ଉପସ୍ଥିତ ରାଷ୍ଟ୍ରଗୁଡ଼ିକୁ ଅନୁରୋଧ କରାଯାଇଥିଲା। ଏହି ପ୍ରସ୍ତାବ ଆଧାରରେ ଇତିମଧ୍ୟରେ 196ରୁ ଅଧିକ ଦେଶ ସଂଶୋଧିତ ଆଇନ ପ୍ରଣୟନ କରିସାରିଛନ୍ତି। ଶିଶୁ ଶ୍ରମିକ ଭଳି କୁପ୍ରଥାର କେତେକ ସାମାଜିକ ଓ ଅର୍ଥନୈତିକ କାରଣ ମଧ୍ୟ ରହିଛି। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପିତାମାତାଙ୍କର ସମ୍ବଳର ଅଭାବ ଏହାର ଏକ ପ୍ରମୁଖ କାରଣ ହୋଇଥାଏ। ସେହିଭଳି ଅଶିକ୍ଷା ଏବଂ ସଚେତନତାର ଅଭାବ ପିଲାଙ୍କ ଶ୍ରମ କ୍ଷେତ୍ରକୁ ବାଟ କଢ଼ାଇ ନେଇଥାଏ। ପିତାମାତା ଶିକ୍ଷାର ମହତ୍ତ୍ୱ ବୁଝି ନ ପାରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ବୟସ୍କଙ୍କ ଅପେକ୍ଷା ସ୍ୱଳ୍ପ ମଜୁରୀ ଦେଇ ପିଲାଙ୍କୁ ଅଧିକ ସମୟ କାର୍ଯ୍ୟରେ ନିୟୋଜିତ କରାଇବାର ଲାଭ ବ୍ୟବସାୟୀ ଗୋଷ୍ଠୀଙ୍କୁ ଶିଶୁ ଶ୍ରମିକ ନିୟୋଜିତ କରିବାରେ ପ୍ରୋତ୍ସାହିତ କରିଥାଏ। ପିଲାମାନେ ମଧ୍ୟ ସେମାନଙ୍କ ଉପରେ ହେଉଥିବା ଶୋଷଣର ପ୍ରତିବାଦ କରିପାରନ୍ତି ନାହିଁ। ଏପରିକି ପରିବାରର ମୁଖ୍ୟଙ୍କ ଅକାଳ ମୃତ୍ୟୁ ଯୋଗୁଁ ଅସହାୟ ହେଉ ପଡୁଥିବା ଶିଶୁମାନେ ବାଧ୍ୟ ହୋଇ ଏଭଳି ପଥ ଆପଣେଇଥାନ୍ତି। ତେଣୁ ପ୍ରକାରନ୍ତେ ଦେଖିବାକୁ ଗଲେ ଶିଶୁ ଶ୍ରମିକ କେବଳ ଗୋଟିଏ ଜୀବନ ନୁହେଁ, ବରଂ ସମାଜକୁ ନଷ୍ଟ କରିଦେଇଥାଏ। ସେମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ବାଧାପ୍ରାପ୍ତ ହେବା ସହ ଭବିଷ୍ୟତ ଜୀବନ ସମ୍ପୂର୍ଣ୍ଣ ଦାରିଦ୍ର୍ୟର କଷାଘାତ ତଳେ ବିତାଇବାକୁ ପଡ଼ିଥାଏ, ଫଳରେ ପରବର୍ତ୍ତୀ ପିଢ଼ି ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ। ଏହାଦ୍ୱାରା ବ୍ୟକ୍ତିଗତ, ପାରିବାରିକ, ଆଞ୍ଚଳିକ ତଥା ଦେଶ ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ, କାରଣ ଆଜିର ଶିଶୁ ହେଉଛି ଆସନ୍ତାକାଲିର ଭବିଷ୍ୟତ। ଶିଶୁ ଶ୍ରମିକ କ୍ଷେତ୍ରକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି। ସମ୍ବିଧାନର ଧାରା 24 ଅନୁଯାୟୀ 14 ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ କୌଣସି ଖଣି, କାରଖାନା କିମ୍ବା ଅନ୍ୟାନ୍ୟ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ। ଶିଶୁ ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଂଶୋଧନ ଆଇନ 2016 ଅନୁଯାୟୀ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜନ କରାଗଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଶିଶୁ ଅଧିକାର ଆଇନ ଅଧୀନରେ ସରକାର 6ରୁ 14 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମାଧ୍ୟମରେ ପାଠପଢ଼ା ପ୍ରତି ପିଲାଙ୍କୁ ଆକର୍ଷିତ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରେ, ଶିଶୁ ଶ୍ରମିକ ପ୍ରଥା ହେଉଛି ସମାଜ ପାଇଁ ଏକ କଳଙ୍କ। ଏହି ପ୍ରଥାଠାରୁ ସେମାନଙ୍କୁ ସୁରକ୍ଷିତ ରଖିବା ଜରୁରୀ। ଶିଶୁ ଶ୍ରମ ଦୂରେଇବା ଏବଂ ଭବିଷ୍ୟତ ବଞ୍ଚାଇବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା।

0: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ।
1: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଛାଟିଆ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ। ସୃଷ୍ଟିର ବୈଚିତ୍ର୍ୟ ଏବଂ ଗଛଲତା ଆଉ ଫୁଲ ଆଦିର ଅପରୂପ ସୌନ୍ଦର୍ଯ୍ୟକୁ ଯେତେ ବର୍ଣ୍ଣନା କଲେ ମଧ୍ୟ ଯଥେଷ୍ଟ ନୁହେଁ। ଏଗୁଡ଼ିକକୁ ନେଇ ଅନେକ ଗୀତ ଆଉ ସଙ୍ଗୀତ ଶୁଣାଯାଏ। ଖାଲି ସେତିକି ନୁହେଁ, ଆଜି ବି ପ୍ରକୃତିର ଏହି ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ମଣିଷ

ଆହୁରି ଅନେକ ନୂଆ ନୂଆ ଗୀତ ଆଉ ସଙ୍ଗୀତ ସୃଷ୍ଟି କରି ଚାଲିଛି। ଆଜିର ପ୍ରଥମ ଗୀତଟି ମଧ୍ୟ ଏହି ପ୍ରକୃତି ଉପରେ ଆଧାରିତ। ନଈକୂଳରେ ଏକ କିଆବୁଦା, ସମୟ ହେଲେ ସେଥିରେ ଫୁଲ ଫୁଟେ, କିଏ ଜାଣେ କିଏ ନ ଜାଣେ ତାର ହିସାବ ନାହିଁ, କିନ୍ତୁ ସଞ୍ଜ ହେଲେ ସୁଲୁସୁଲିଆ ଧୀର ପବନରେ ତାର ବାସନା ଚାରିଆଡ଼କୁ ମହକି ଯାଇ ସମସ୍ତ ଜନମନକୁ ଆକର୍ଷଣ କରେ।

ବାପା ମା ଏବଂ ଭାଇ ଭଉଣୀମାନଙ୍କ ମଧ୍ୟରେ ପାରିବାରିକ ସ୍ନେହ ମମତା ଚିରନ୍ତନ ଅତୁଟ। ଏହା କସ୍ମିନ୍ କାଳେ କୌଣସି ପ୍ରକାରରେ ମଧ୍ୟ ଛିନ୍ନ ହୁଏ ନାହିଁ। ଆଦିବାସୀ ସମାଜରେ ଝିଅ ବାହା ହେଲା ପରେ ବର୍ଷକୁ ଥରେ ମାଘ ମାସରେ ଆସେ ବାପା ମା ବା ଭାଇଙ୍କ ଘରକୁ ସାଙ୍ଗରେ କିଛି ଭେଟି ଆଣି। କିନ୍ତୁ ଦୁଃଖର କଥା, କାହା କାହା ଭାଗ୍ୟରେ ଏହି ଭେଟି ମଧ୍ୟ ଜୁଟେ ନାହିଁ। ମାତ୍ର ଭେଟିର ଅଭାବ ବାପା ମା ବା ଭାଇଙ୍କ ଘରକୁ ଯିବାରେ ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ। ପରବର୍ତ୍ତୀ ଗୀତଟି ଏହି ମର୍ମର। ବିବାହିତ

ଝିଅଟିଏ ଏଇ ମାଘ ମାସରେ ବାପା ମାଙ୍କ ଘରକୁ ଆସିଛି ଭେଟି ନ ଆଣି। ଗାଁ ସାଇ ଆଉ ସାଙ୍ଗସାଥିମାନେ ତାକୁ ପଚାରିଛନ୍ତି, ତୋର ଭେଟି କାହିଁ? ଝିଅଟି ଜବାବ ଦେଇଛି, ବାଟରେ ଆସୁ ଆସୁ ସେଗୁଡ଼ିକ ନଷ୍ଟ ହୋଇଯାଇଛି।

ନଈ କୂଳରେ ମଶାଣି ପଡ଼ିଆ, ଖାଲୁଆ ଜାଗା, ଲଟା ବୁଦାରେ ପରିପୂର୍ଣ୍ଣ। ରାତି କ'ଣ ଦିନରେ ବି ମଣିଷ ଏଇ ବାଟ ଦେଇ ଯିବାକୁ ଭୟ କରନ୍ତି। କାର୍ଯ୍ୟକ୍ରମର ଶେଷ ଗୀତଟି ଏଇ ମର୍ମର।

0: ଶେଷ ହେଲା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି। ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ, ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଆସନ୍ତା ରବିବାର ଦିନ ଫ୍ରାନ୍ସର ନିସ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ ସମ୍ମିଳନୀକୁ ଉଦ୍ଘାଟନ କରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ସମ୍ମିଳନୀରେ ବିଶ୍ୱସ୍ତରରେ ଦେଖାଯାଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ଭାରତର ଆଗାମୀ ପିଢ଼ି ନବସୃଜନ, ବ୍ୟବସାୟିକ ସୁବିଧା ଏବଂ ଉଦ୍ଭାବନ ଉପରେ ପ୍ରଦର୍ଶନ କରାଯିବ। ଏଥିଲାଗି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପରୀକ୍ଷା ମାଧ୍ୟମରେ 120 ଷ୍ଟାର୍ଟଅପ୍କୁ ଚୟନ କରାଯାଇଛି। ଏହି ଷ୍ଟାର୍ଟଅପ୍ଗୁଡ଼ିକ 20ରୁ ଉର୍ଦ୍ଧ୍ୱ ଭାରତର ସର୍ବୋଚ୍ଚ ପ୍ରତିଷ୍ଠିତ ପ୍ରତିଷ୍ଠାନ ସହିତ ଭାଗିଦାରୀରେ 13 ପ୍ରମୁଖ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛି।
2: ଭାରତ ସରକାର କି ଶିକ୍ଷା ବିଭାଗ ନେ ପ୍ରଧାନମନ୍ତ୍ରୀ ଜୀ କି ଭିଜନାରୀ ସଜେସନ

0: सेंस को एक एक्शन में परिवर्तित किया है। एक बहुत क्रिटिकल स्क्रूटिनी के माध्यम से हजारों प्रपोजल के अंदर से 120 स्टार्टअप्स को सिलेक्ट किया गया है। 13 प्रायोरिटी सेक्टर में 120 स्टार्टअप्स को इकट्ठा किया गया है और उसमें लगभग 20 से ज्यादा भारत की प्रीमियर इंस्टीट्यूशंस की पार्टनरशिप रहा है।
1: ଏହି ଅବସରରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତ ଇନୋଭେଟ୍ସ ଲାଗି ରଣନୈତିକ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ ସୁତ୍ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଆକାଶବାଣୀ ସମ୍ବାଦ ପ୍ରଭାଗକୁ ସୂଚନା ଦେଇ ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସଞ୍ଜୀବ ସିଙ୍ଗଲା କହିଛନ୍ତି, ଏହି ସମ୍ମିଳନୀରେ ଭାରତର ସର୍ବୋତ୍ତମ ବୈଷୟିକ ଜ୍ଞାନକୌଶଳ ପ୍ରତିଭା ଦେଶ ବାହାରେ ପ୍ରଦର୍ଶନ କରିବାର ସୁଯୋଗ ରହିଛି। ଏହାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ମୁଖ୍ୟତଃ ନିରନ୍ତର ବିକାଶ, ନୀଳ ଅର୍ଥନୀତି, ପରବର୍ତ୍ତୀ ପିଢ଼ି ବିନିର୍ମାଣ ଏବଂ ଯୋଗାଯୋଗ ଭଳି ପ୍ରାଥମିକ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦିଆଯାଇଛି। ଦେଶ ବାହାରେ ଏହା ହେଉଛି ସର୍ବବୃହତ୍ ଡିପ୍ ଟେକ୍ କାର୍ଯ୍ୟକ୍ରମ ବୋଲି ଶ୍ରୀ ସିଙ୍ଗଲା ସୂଚନା ଦେଇଛନ୍ତି। ଅମରନାଥ ଯାତ୍ରୀମାନଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ବଜାୟ ରଖିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଆସନ୍ତା ମାସ 3 ତାରିଖରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାରେ ଭାଗ ନେଉଥିବା ଶ୍ରଦ୍ଧାଳୁମାନେ ଯେଭଳି ସୁରୁଖୁରୁରେ ନିଜର ଯାତ୍ରା ସମ୍ପନ୍ନ କରିପାରିବେ ସେଥିଲାଗି ସରକାର ଯତ୍ନବାନ ଅଛନ୍ତି। ଅମରନାଥ ଯାତ୍ରୀଙ୍କ ଲାଗି କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ, ଜାମ୍ମୁ କାଶ୍ମୀର ପୁଲିସ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରିବା ସହିତ ଯାତ୍ରା ପଥରେ ବହୁସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ କରିବା ଲାଗି ଶ୍ରୀ ଶାହା ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ସମ୍ପୂର୍ଣ୍ଣ ଯାତ୍ରା ମାର୍ଗ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଲାଗି ଡ୍ରୋନ୍, ସିସିଟିଭି କ୍ୟାମେରା ଏବଂ ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥା ମୁତୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ଜାମ୍ମୁ କାଶ୍ମୀର ପୁଲିସ୍ର ବରିଷ୍ଠ ଅଧିକାରୀମାନେ ଯାତ୍ରା ପଥରେ ଶ୍ରଦ୍ଧାଳୁମାନଙ୍କ ଲାଗି ଉପଲବ୍ଧ ବିଭିନ୍ନ ସୁବିଧାର ନିରନ୍ତର ତଦାରଖ କରିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ 28 ତାରିଖରେ ଶେଷ ହେବାକୁ ଥିବା ଏହି ଯାତ୍ରା ଲାଗି ପଞ୍ଜୀକରଣ, ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ପ୍ରଶମନ ସମେତ ଅନ୍ୟାନ୍ୟ ପ୍ରାଥମିକ ସୁବିଧା ସୁନିଶ୍ଚିତ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଏହାଛଡ଼ା କ୍ୟୁଆର୍ କୋଡ୍ ଭିତ୍ତିକ ପରିଚୟପତ୍ର ମଧ୍ୟ ଶ୍ରଦ୍ଧାଳୁମାନଙ୍କୁ ଜାରି କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ବୈଠକରେ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ସିଆର୍ପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ୍, ଆଇଟିବିପି ଏବଂ ଏସ୍ଏସ୍ବିର ମହାନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇ ଆଜି ଡେରାଡୁନ୍ରେ ପହଞ୍ଚିଛନ୍ତି। ସେଠାରେ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି। ରାଷ୍ଟ୍ରପତି ଆଜି ଡେରାଡୁନ୍ସ୍ଥିତ ରାଷ୍ଟ୍ରପତି ନିକେତନ ପରିଦର୍ଶନ କରିବା ସହିତ 132 ଏକରରୁ ଉର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ବିକଶିତ ହେଉଥିବା ରାଷ୍ଟ୍ରପତି ଉଦ୍ୟାନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ସେ ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀର ପାସିଂ ଆଉଟ୍ ପ୍ୟାରେଡ୍ରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ ବୋଲି ଜଣାପଡ଼ିଛି। ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ କେବଳ ଏକ ଆଞ୍ଚଳିକ ମଞ୍ଚ ନୁହେଁ, ବରଂ ୟୁରେସିଆରେ ଭାରତର ଐତିହାସିକ ଏବଂ ସଭ୍ୟତାଗତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ବ୍ୟବସ୍ଥା ବୋଲି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି। ତାଜିକିସ୍ତାନଠାରେ ଅନୁଷ୍ଠିତ ଏସ୍ସିଓ ଆନ୍ତର୍ଜାତିକ ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା, ସଂଯୋଗୀକରଣ ଏବଂ ସୁଯୋଗ ସମ୍ପର୍କିତ ଦୃଷ୍ଟିକୋଣ ଅନୁଯାୟୀ ଭାରତ ଏହି ମଞ୍ଚର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗ ଜାରି ରଖିଛି। ୟୁରେସିଆରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ସଶକ୍ତ ଆଞ୍ଚଳିକ ସଂଯୋଗୀକରଣ ଏବଂ ବୃହତ୍ ଅର୍ଥବ୍ୟବସ୍ଥାର ବିକାଶ କରିବା ଦିଗରେ କେନ୍ଦ୍ରୀୟ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। ଆସନ୍ତା ମାସ 17-19 ତାରିଖ ପର୍ଯ୍ୟନ୍ତ ଏସ୍ସିଓ ସଭ୍ୟତାଗତ ଫୋରମ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି ଡକ୍ଟର ସିଂ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫୋରମକୁ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ନୂଆଦିଲ୍ଲୀସ୍ଥିତ ସୀମା ସୁରକ୍ଷା ବଳର ମୁଖ୍ୟାଳୟରେ ଅନୁଷ୍ଠିତ ଭାରତ ବାଂଲାଦେଶ 57ତମ ମହାନିର୍ଦ୍ଦେଶକ ସ୍ତରୀୟ ସୀମା ସମନ୍ୱୟ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି। ଏହି ବୈଠକରେ ଆପୋଷ ସ୍ୱାର୍ଥ ଜଡ଼ିତ ସୀମା ସୁରକ୍ଷା ଓ ସୀମା

0: ପରିଚାଳନା ସମେତ ଏହାର ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଛି। ଏହାଛଡ଼ା ସମନ୍ୱିତ ପ୍ୟାଟ୍ରୋଲିଂ ବ୍ୟବସ୍ଥା, ରିଅଲ୍ ଟାଇମ୍ ତଥ୍ୟ ଆଦାନ ପ୍ରଦାନ, ସୀମାପାର ଅପରାଧିକ ନେଟୱାର୍କ ବିରୁଦ୍ଧରେ ମିଳିତ ପ୍ରଚେଷ୍ଟାକୁ ଅଧିକ ସୁଦୃଢ଼ କରିବା ଆଦି ଉପରେ ଉଭୟ ପକ୍ଷ ନିଜର ସମ୍ମତି ପ୍ରଦାନ କରିଛନ୍ତି। ବୈଠକ ପରେ ମିଳିତ ବିବୃତ୍ତିରେ ଉଭୟ ଦେଶ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ରାଜି ହୋଇଛନ୍ତି। ଭାରତ ପକ୍ଷରୁ ପ୍ରତିନିଧି ଦଳର ନେତୃତ୍ୱ ବିଏସ୍ଏଫ୍ର ମହାନିର୍ଦ୍ଦେଶକ ପ୍ରବୀଣ କୁମାର ନେଇଥିବା ବେଳେ ମେଜର ଜେନେରାଲ ମହମ୍ମଦ ଆଶ୍ରାଫୁଜାମନ ସିଦ୍ଦିକିଙ୍କ ନେତୃତ୍ୱରେ ବାଂଲାଦେଶ ଏହି ବୈଠକରେ ଅଂଶଗ୍ରହଣ କରିଥିଲା। ପରବର୍ତ୍ତୀ ମହାନିର୍ଦ୍ଦେଶକ ସ୍ତରୀୟ ସମ୍ମିଳନୀ ଢାକାଠାରେ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଖେଳ ଖବର। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ ଆଜି ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 11:30 ଆରମ୍ଭ ହେବ। ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ଓ ୱେଲ୍ସରେ ଆୟୋଜିତ ହୋଇଛି। ତେବେ ଫାଇନାଲ୍ ମ୍ୟାଚ୍ ଆସନ୍ତା ମାସ 5 ଦିନ ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆସନ୍ତା ରବିବାର ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବ। ଟୁର୍ଣ୍ଣାମେଣ୍ଟରେ 12 ଦଳ ଭାଗ ନେଉଥିବା ବେଳେ 7 ସ୍ଥାନରେ ମୋଟ 33 ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମ୍ସନ୍ ଆଜି ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇଛନ୍ତି। ଗତବର୍ଷ ସେ ଟି20 ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇସାରିଛନ୍ତି। ପ୍ରାୟ 15 ଧରି ୱିଲିୟମ୍ସନ୍ କ୍ରିକେଟ୍ର ବିଭିନ୍ନ ଫର୍ମାଟ୍ରେ ସଫଳତାର ସହ ଖେଳି 19,346 ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ କେବଳ ଟେଷ୍ଟ କ୍ରିକେଟ୍ରେ ସେ 33 ଶତକ ସହିତ 9,500 ଉର୍ଦ୍ଧ୍ୱ ରନ୍ କରିଛନ୍ତି। ତାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ 2019 ବିଶ୍ୱକପ୍ ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ 2021 ଟି20 ବିଶ୍ୱକପ୍ ଫାଇନାଲ୍ରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲା। ଏହାଛଡ଼ା 2021 ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ତାଙ୍କ ନେତୃତ୍ୱରେ ଟାଇଟଲ୍ ହାସଲ କରିଥିଲା। ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ବର୍ଗ ସେମିଫାଇନାଲ୍ରେ ଭାରତର ପିଭି ସିନ୍ଧୁ ପ୍ରବେଶ କରିଛନ୍ତି। ସେ ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ରେ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସିନ୍ଧୁ ଜାପାନର ଆକେନେ ୟାମାଗୁଚିଙ୍କୁ ଭେଟିବେ। ଆଜି ଅନୁଷ୍ଠିତ ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ୟାମାଗୁଚି ଭାରତର ତାନ୍ଭି ଶର୍ମାଙ୍କୁ 21-14, 21-14 ପରାସ୍ତ କରିଛନ୍ତି। ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି। ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ। ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ, ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ସ୍ପିଲ୍ ୱେ ଓ ଜଳ ନିଷ୍କାସନ ଗେଟ୍ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଓଡ଼ିଶାର 11 ପ୍ରମୁଖ ଜଳସେଚନ ପ୍ରକଳ୍ପ ଭାବେ ପରିଗଣିତ ଏହି ପ୍ରକଳ୍ପ ପାଇଁ 194,07,00,000 ଟଙ୍କାର ଟେଣ୍ଡର ମଞ୍ଜୁର ହୋଇଛି। ମଞ୍ଜରୀ ଗାଁ ନିକଟରେ 552 ଲମ୍ବର ମାଟିବନ୍ଧ ଏବଂ ପାମ୍ପରଡ଼ାଠାରେ 9 ଗେଟ୍ ବିଶିଷ୍ଟ ଅତ୍ୟାଧୁନିକ ସ୍ପିଲ୍ ୱେ ନିର୍ମାଣ ହେବ। 30 ମଧ୍ୟରେ କାମ ଶେଷ କରିବାର ଲକ୍ଷ୍ୟ ରହିଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଚାଷୀଙ୍କ ଆୟ ବୃଦ୍ଧି ସହ ସାମାଜିକ ଓ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି।
3: ଆସନ୍ତା ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଶୁଭ ଦିଆଯିବ। 3,000 ଟଙ୍କାର ପ୍ରୋଜେକ୍ଟ ବୃତ୍ତଙ୍ଗ, ଯୋଉଟା କେବଳ ଦଶପଲା ନୁହେଁ, ଓଡ଼ଗାଁ, ନୟାଗଡ଼, ଖଣ୍ଡପଡ଼ା, ବାହାପୁର ଏବଂ ଦଶପଲା ବ୍ଲକ, ଏହିଭଳି ଭାବରେ ପାଖାପାଖି 10,000 ହେକ୍ଟରରୁ ଅଧିକା।

0: ଜାଗା ସେଇଟା ଜଳସେଚିତ ହେବ। ପ୍ରାୟ ଅଧାରୁ ଅଧିକା ଅଞ୍ଚଳ ଏ ନୟାଗଡ଼ ଜିଲ୍ଲାର ଯେଉଁଥିରେ କୃଷକମାନଙ୍କର ଯେଉଁ ଜମିକି ପାଣି ସେ ସମସ୍ୟାର ସମାଧାନ ହେଇପାରିବ।
1: ଏ ସମ୍ପର୍କରେ ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି,
2: ଜଳସେଚନ ପ୍ରୋଜେକ୍ଟର ଆମର ଲ୍ୟାଣ୍ଡ ଆକ୍ୱିଜିସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତାର 41 ଗ୍ରାମ ଯେଉଁଟା ଆସିବ ଏଇ ପ୍ରୋଜେକ୍ଟ ଅଣ୍ଡରରେ ସେଗୁଡ଼ାକର ଗ୍ରାମ ସଭା ବି ଆମେ ଶୀଘ୍ର 2 ଭିତରେ ତାକୁ ସାରିଦେଇଛୁ। ଆଉ ଥଇଥାନ ଯେଉଁ ପ୍ରୋଜେକ୍ଟ ତାର ଯେଉଁ ଯାଇଛି ତାକୁ ସବମିଟ୍ କରାଯାଇଛି RDC ଅଫିସରେ, ଏବଂ ଲ୍ୟାଣ୍ଡ ଆକ୍ୱିଜିସନ ପ୍ରୋସେସ୍ ଷ୍ଟାର୍ଟ ହେବା ପାଇଁକି ଲ୍ୟାଣ୍ଡ ଭେରିଫିକେସନ ସବୁ ଚାଲିଛି। ତାର ଯାହା ବେସ୍ ୱାର୍କ ସବୁ ଆରମ୍ଭ ହୋଇଯାଇଛି ଏବଂ ସଫଳତାର ସହ ଚାଲିଛି।
1: ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଅପରାଧ, ପୋକ୍ସୋ ମାମଲା, ନିଖୋଜ ଶିଶୁଙ୍କ ସନ୍ଧାନ ଏବଂ ଚାର୍ଜସିଟ୍ ଦାଖଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଚୋରି, ଡକାୟତି, ସାଇବର ଅପରାଧ ଓ ମାଦକଦ୍ରବ୍ୟ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ପୋଲିସ ଜନତା ସମ୍ପର୍କ ସୁଦୃଢ଼ କରିବାକୁ ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି,
3: ଇମ୍ପୋର୍ଟାଣ୍ଟ ଜିନିଷଟା ଥିଲା ଯେଉଁଟାକି ଆଗରୁ ମଧ୍ୟ ଆମର ପୋଲିସରେ ଇମ୍ପ୍ଲିମେଣ୍ଟ ହେଉଥିଲା, ସେଟାକୁ କୁହାଯାଏ ବିଟ୍ ପେଟ୍ରୋଲିଂ। ତ ବିଟ୍ ପେଟ୍ରୋଲିଂରେ ଇଚ୍ କନଷ୍ଟେବଲ କି ଇଚ୍ ଆମର ହୋମଗାର୍ଡ ଯାହା ବି ଅଛନ୍ତି ଷ୍ଟାଫ୍ ଅଛନ୍ତି ଗ୍ରାଉଣ୍ଡରେ, ଆମର ଟାଇମ୍ ଆଣ୍ଡ ଏଗେନ୍ ଯାଇକି ଲୋକାଲ ସେଠିକାର ଡିସ୍ପ୍ୟୁଟ୍, ସେଠିକାର ପ୍ରୋବ୍ଲେମ୍ସ, କିଏ କିଏ ସେଠି ଭିଜିଟ୍ କରୁଛନ୍ତି, କି କି ବାହାର ଲୋକ ଆସୁଛନ୍ତି, ତ ସେ ଉପରେ ଖବର ନେବାର ଇମ୍ପୋର୍ଟାନ୍ସଟା ରହିଆସିଛି। କିନ୍ତୁ ଯଦି ବି ସେଇ ଜିନିଷଟା ଗ୍ରାଉଣ୍ଡରେ ଇଫେକ୍ଟିଭଲି ଇମ୍ପ୍ଲିମେଣ୍ଟ ହେଉନି, ତାକୁ ମଧ୍ୟ ଆମେ ଧ୍ୟାନ ଦେଇକି ଚେଷ୍ଟା କରିବୁ ଯେ ସେ ପାର୍ଟ ଆସିଲେ ନିଶ୍ଚିତ ରୂପରେ କିଛି ନା କିଛି ଏକ୍ସଟ୍ରା ଆମକୁ ଖବର ଏବଂ ଇଣ୍ଟେଲିଜେନ୍ସ ମିଳିବ, ତା ଉପରେ ମଧ୍ୟ ସଠିକ୍ ଆକ୍ସନ୍ ନିଆଯିବ।
1: ଭାରତର ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ନୟାଗଡ଼ରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ମେ ମାସ 30 ତାରିଖରୁ ଜୁନ୍ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରୁଛନ୍ତି। ସଠିକ୍ ତଥ୍ୟ ପ୍ରଦାନ କରି ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା 52 ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ଅନ୍ୟାନ୍ୟ ଅତିଥି ଯୋଗ ଦେଇ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ସିଧାମୂଳା ନେଚର କ୍ୟାମ୍ପରେ ଆୟୋଜିତ 2-ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଯାପିତ ହୋଇଛି। ଏଥିରେ ବିଜେପି ରାଜ୍ୟ ସଭାପତି ଓ ରାଜ୍ୟସଭା ସାଂସଦ ମନମୋହନ ସାମଲ ଯୋଗଦେଇ ଦଳୀୟ ବିଚାରଧାରା, ସାଂଗଠନିକ ସୁଦୃଢ଼ତା ଏବଂ ଜନସେବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ କଣ୍ଟିଲୋସ୍ଥିତ ଶ୍ରୀ ନୀଳମାଧବ ମନ୍ଦିରରେ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନୟାଗଡ଼ ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳଙ୍କ ସମେତ ଶତାଧିକ କର୍ମୀ ଏଥିରେ ଯୋଗ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଚାଷବାସ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନଟି ପରେ।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇ ମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକାର ଚାଷବାସ କାର୍ଯ୍ୟକ୍ରମ।
1: ବୁଝିଲେ ନା ପ୍ରଦ୍ୟୁମ୍ନ, କଥାରେ ଅଛି ଯେ ଆମେ ସବୁବେଳେ ଚାଷ କାମକୁ ଆଗୁଆ ରଖିବା, ପ୍ରାଧାନ୍ୟ ଦବା ଆଗୁଆ। କାରଣ ଆମେ ଖାଲି ଚାହିଁଲେ ହବନି, କାରଣ ଜଳବାୟୁ ପାଣିପାଗକୁ ନେଇକିରି ଆମର ଚାଷ ଟିକେ ଯଦି ଏପାଖ ସେପାଖ ହେଇଯାଇଛି ତାହେଲେ ଆଉ ବେଳ ପାଇବାନି। ତେଣୁକରି ଆମର ଯେଉଁ ଆଗାମୀ ଫସଲ ଆସୁଛି ବା ଖରିଫ ଋତୁ ଆସୁଛି, ସେଥିପାଇଁ ଆମେ କେମିତି ଆମର ମୁଖ୍ୟ ଫସଲ ଯୋଉ ଧାନ ରହିଛି ତାର କେମିତି ଆମେ ତଳି ପକେଇବା, ବିହନ କୋଉଠୁ ଆଣିବା, ଏବଂ ତାର ଯୋଉ ଆନୁଷଙ୍ଗିକ କାମ ସବୁ ରହିଛି, ଖତ କେମିତି ଆଣିବା, ଔଷଧ କେମିତି ରଖିବା, ସାର କେମିତି ରଖିବା, ଏସବୁକୁ ଯଦି ଆମେ ଆଗୁଆ ଟିକେ ନ ଯୋଗାଡ଼ କରିବା ତାହେଲେ ଆମେ ହଇରାଣରେ ପଡିବା। ଏବଂ
0: ତା ବାଦ ପରିବର୍ତ୍ତିତ ଜଳବାୟୁ ଆମ ଚାଷୀ ଭାଇମାନଙ୍କୁ ବିଗତ 10-15 ବର୍ଷ ଭିତରେ ଗୁଡ଼ାଏ କଥା ଶିଖେଇ ସାରିଲାଣି। ସେମାନେ ଆପାତକାଳୀନ ପରିସ୍ଥିତିରେ କିପରି ଭାବରେ ଚାଷ କରିବେ ସେଥିପାଇଁ ସେମାନଙ୍କର ପ୍ରସ୍ତୁତି ରହିଛି। ଏବଂ ଯେହେତୁ କିଛି ବର୍ଷ ହେଲା ବର୍ଷା, ମୌସୁମୀ ବର୍ଷା ଲେଟ୍ରେ ହେଉଛି, ତେଣୁ ଚାଷୀ ଭାଇମାନେ ଖରିଫ ଋତୁରେ ସେମାନେ ପ୍ରାୟ ବୁଣାବୁଣି କମ୍ କରୁଛନ୍ତି, ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି ରୁଆକୁ। ଅର୍ଥାତ୍ କାଦୁଆ ତଳା ବର୍ଷା ହେଇସାରିଲା ପରେ କାଦୁଆ ତଳା ଦେଇକି 15-16 ଦିନ ପରେ କି ବେଶୀ ଠୁ ବେଶୀ 20-25 ଦିନ ଭିତରେ ତଳା ହେଇଗଲା ପରେ ତାକୁ ଜମି ପ୍ରସ୍ତୁତି କରିକି ଲଗାଉଛନ୍ତି। ତାପରେ ଆଉ ଗୋଟେ ପରିବର୍ତ୍ତନ ହେଇଛି, ଠିଆ ପାଣିରେ ଆଉ ଚାଷୀ ଭାଇମାନେ ଜାଣିସାରିଲେଣି ଯେ ସେମିତି ଠିଆ ପାଣି ଦରକାର ନାହିଁ, ଲଗେଇବାକୁ ହେଲେ ବତର ଥିବ, ଟିକେ ପାଣି ଜୁଗୁଜୁକିଆ ଥିଲେ ଆଉ କାଦୁଅ କରିକି ଚାଷୀ ଭାଇମାନେ ଲଗାଉଛନ୍ତି। ଏବଂ କାଦୁଆ ତଳାରେ ବି ବେଶ 2-4 ବର୍ଷ ହେଲାଣି ମୁଁ ଦେଖୁଛି ପ୍ରାୟ ସବୁ ଆମର ବ୍ଲକରେ 26ଟା ଯାକ ବ୍ଲକରେ ପ୍ରାୟ ଧାନ ଚାଷ ହେଉଛି। ଏବଂ ବିଶେଷ କରି ଘାଟି ଉପରେ ସେମାନେ ତ ବିଭିନ୍ନ ପ୍ରକାର ସେଣ୍ଟେଡ୍ ଚାଉଳ ବି କଲେଣି, ସେଣ୍ଟେଡ୍ ଧାନ। ଆଉ ଆମର ଏଇ ବଡ଼ସାହି ବ୍ଲକ ବି କହିବାକୁ ଗଲେ ସବୁଠୁ କହିବାକୁ କିସ ସବୁଠୁ ବଡ଼ ବ୍ଲକ ହେଉଛି ବଡ଼ସାହି ବ୍ଲକ ମୟୂରଭଞ୍ଜରେ। ଆଉ ବଡ଼ସାହି ବ୍ଲକର ଯେତିକି ଚାଷୀ ଭାଇ ଅଛନ୍ତି ସେମାନେ ବି ଖରିଫ ଋତୁ ପାଇଁ କେମିତି କିସ କରୁଛନ୍ତି ସେଇ ସମ୍ପର୍କରେ ଟିକେ ବୁଝିବା। ଆମର ବେଲାମର ଭାଇ ସନନ୍ତ ଚୌଧୁରୀ ଭାଇ ଆସିଛନ୍ତି। ଭାଇ ନମସ୍କାର।
2: ନମସ୍କାର।
0: ଏ ବର୍ଷ ଖରିଫ ଋତୁ ପାଇଁ କେମିତି ପ୍ରସ୍ତୁତି ଆରମ୍ଭ କଲେଣି?
2: ଖରିଫ ଋତୁ ପାଇଁ ଚାଷର ପ୍ରଥମତଃ ରହିଛି ବିହନ ସଂଗ୍ରହ। ଧାନ ବିହନ ଯଦି ଆମେ ଠିକ ଭାବରେ କଲେକ୍ସନ କରିପାରିବା ତ ଅମଳ ବି ଠିକ ପାଇବା। ଏବେ ଧାନ ଚାଷଟାକୁ କେହି ଆଗ ଯୁଗର ଧାନ ଚାଷକୁ ନିଆଯାଉନି, ଏବେ କମର୍ସିଆଲ ଚାଷ ହେଇଗଲାଣି। ସେଇଟା ଯେମିତି ଆମେ ମାଣେ କି ଗୋଟେ ଏକର ଚାଷ ଧାନ କରିବା, ଯୋଉଠି 30 କ୍ୱିଣ୍ଟାଲ ଧାନ କାଟିବା ଅମଳ କରିବା, ତ ସେଇ ଅନୁପାତକୁ ନେଇକି ଆମକୁ ବିହନ ବି ବାଛିକି ରଖିବା ପାଇଁ ପଡିବ, ତା ପାଇଁ ସାର ଖତ, ତା ପାଇଁ ଜମି ପ୍ରସ୍ତୁତି, ଏସବୁ କାର୍ଯ୍ୟ କଲେ ହିଁ ଯେ ଆମେ 30 କ୍ୱିଣ୍ଟାଲ ଅମଳ ପାଇବା।
0: ତେବେ ଖତ ତ ଚାଷୀ ଭାଇମାନଙ୍କର, ପୁଣି ଯେହେତୁ ଆମେ ଜୈବ କୃଷି କରିବା ପାଇଁ ଚାହୁଁଛୁ ଜୈବ ଚାଷ, ତେଣୁ ଖତ ଗୋବର ଖତର ବ୍ୟବହାର ପୁଣି ଆଉ ଥରେ ଚାଷୀ ଭାଇମାନେ ଅଧିକରୁ ଅଧିକ କରିବା ପାଇଁ ଚାହୁଁଛନ୍ତି। ଆପଣଙ୍କର ଗୋବର ଖତ ବ୍ୟବହାର କରୁଛନ୍ତି?
2: ଗାଈ ଅଛି, ଗୋବର ଖତ ବି ଦିଆଯାଉଛି ବିଲ ଗୁଡ଼ିଆରେ, କିନ୍ତୁ ସାର ନଦେଲେ ତ ଚାଷୀ ମନ ମାନୁନି। ସାର ଫର୍ଟିଲାଇଜର ଯଦି ୟୁଜ୍ ନ କରାଯାଉଛି, ଯୋଉ ଏବେର ଯୋଉ ଧାନ ବିହନ ଆମେ ଦଉଛୁ ପକଉଛୁ ସେସବୁ ଘରର ବିହନ ନୁହେଁ, ଏବେକାର ମାଟି ବି ଚାହିଁଲାଣି ପ୍ରତ୍ୟେକ ବର୍ଷ ନୂଆ ବିହନ ତାକୁ ଦରକାର, ନହେଲେ ଅମଳ କମିଯିବ। ଆଉ ଅମଳ କମିଗଲା ମାନେ ଆପଣ ଯୋଉ ଚାଷ କରୁଛନ୍ତି ପୁରା ମାନେ ଲସ୍ରେ ରହିବେ।
0: ତାପରେ ସେ ଯୋଉ ଦିଆ ହଉଛି ଆମର ବିହନଟା, ସେଟା ପ୍ରାୟ କହିବାକୁ ଗଲେ ସେ ଲାବୋରେଟରୀରୁ ବାହାରିଲା ଭଳିଆ ବିହନ
2: ପୁରା,
0: ଏବଂ ଅଧିକ
2: ଅମଳକ୍ଷମ। ତାପରେ ଯୋଉ ସାମାଖୁଣ୍ଟାରେ ଆମର ଯୋଉ କୃଷି ବିଜ୍ଞାନ କେନ୍ଦ୍ର ଦଉଛି ବିହନ, ସେ ବିହନକୁ ବି ଲୋକ ମାନେ ପଛକୁ ଦେଇସାରିଲେଣି। ଏବେ ସବୁ ପ୍ୟାକେଟ ବିହନ ଆସିଲାଣି, 6 କିଲିଆ 5 କିଲିଆ ସବୁ ପ୍ୟାକେଟ ବିହନ,
0: ବହୁତ ରେଟ୍ ବି
2: ସେ ଗୋଟେ କେଜିର ଦାମ ନିହାତି 120 ଟଙ୍କା ଧାନର ଦାମ, ଆଉ ଲୋକ ସେଇ ଧାନ ହିଁ ଆଣିକି ବ୍ୟବହାର କରୁଛନ୍ତି, ୟୁଜ୍କୁ ନିଜର ଚାଷରେ ଲଗାଉଛନ୍ତି, କାହିଁକି ନା ତାଙ୍କର ଦରକାର ଅଧିକ ଅମଳ।
0: ଆଚ୍ଛା, ସେ ଅଧିକ ଅମଳକ୍ଷମ ଧାନଟା କେତେ ବର୍ଷ ହେଲାଣି ଆପଣ କଲେଣି?
2: ଆମେ ତ ହେଇଗଲାଣି 5 ବର୍ଷ ହେଲାଣି ଆମେ ସେଇଟା ୟୁଜ୍ କରୁଛୁ।
0: ଏବଂ ଯେତିକି ଆମର
2: ପ୍ରତ୍ୟେକ ବର୍ଷ ପୁଣି ନୂଆ ବିହନ କିଣା ହଉଛି,
0: ନା ବୁଝିଲି ଯେ, କିନ୍ତୁ ସେଇ ଯୋଉ ପରିବର୍ତ୍ତିତ ବିହନ ଏବଂ ଏଇ ଯୋଉ ଅଧିକ ଅମଳକ୍ଷମ ବିହନ କୁ ଯେମିତି ଆପଣ ବ୍ୟବହାର କରୁଛନ୍ତି ଏବଂ ଖତ ସାର ଯାହା ବି ଦଉଛନ୍ତି ସେତିକି ଅନୁସାରେ ଅମଳ ଠିକ ହଉଛି?
2: ଅମଳ ଠିକ ହଉଛି,
0: ଏବଂ ଏଇ ପରିବର୍ତ୍ତିତ ଜଳବାୟୁରେ ବି ସେ ଖାପ
2: ଖାଇଯାଉଛି ଯେ ଆମର ଯେ ପାଣି, ଯୋଉ ପାଣିର ସମସ୍ୟା, ପାଣି ସର୍ଟ ହେଇଯାଉଛି, ମେଘ କମିଯାଉଛି, ମୌସୁମୀ ଆସୁନି, ତ ଆକୁ

0: ନେଇକି ଯେଉଁ ଧାନ ବିହନ ଗୁଡା ଆସୁଛି ସେଗୁଡା ସେଇ ଟାଇପ୍ର ହିଁ ବିହନ, ତାକୁ ଅଳ୍ପ ପାଣିରେ ସେ ଧାନ ହବ।
1: ଆମେ କହିବାକୁ ଗଲେ ବର୍ତ୍ତମାନ ଆଉ ଜୁନ ଜୁଲାଇରେ ବର୍ଷା ନ ହୋଇକି ଅଗଷ୍ଟ ଆଡକୁ ଯାଇକି ଯେତେ ବର୍ଷା ହେଲାର ଯାଇକି ହଉଛି, ସେଥିରେ ପୁଣି ମୌସୁମୀର ଷ୍ଟ୍ରେଙ୍ଗଥ ତ କମିଯାଉଛି, ତାର ବଳ ଯେତିକି ରହିବା କଥା ରହୁନାହିଁ, ଏବଂ ସେଥିପାଇଁ ସେ ହୁଏ ଲଘୁଚାପ ଜନିତ ବର୍ଷା ବା ସାମୁଦ୍ରିକ ଝଡ଼ ଯୋଗୁଁ ବର୍ଷା, ଏଇ ବର୍ଷା ଗୁଡାକ ଯାହା ହଉଛି।
0: ଆମର ମୟୂରଭଞ୍ଜ ଯୋଉ ଜାଗା ରହିଛି ସେଟା ହିଁ ଫାର୍ଷ୍ଟ ଟାଇମ ମାନେ ମୌସୁମୀ ଆସିନି, ମୟୂରଭଞ୍ଜରେ ଆଗେ ମେଘଟେ ହୁଏ, ଏବେ କିନ୍ତୁ ମୟୂରଭଞ୍ଜର ମେଘ କୁଆଡେ ଉଭେଇ ଗଲାଣି, ଆଉ ମେଘ ନାହିଁ।
2: ଆମ ମୟୂରଭଞ୍ଜର ଗୋଟେ ନିଜସ୍ୱ ବି ମେଘ ଅଛି,
0: କାହିଁକି ନା ଆମେ ଶିମିଳିପାଳ ତଳେ ରହିଛୁ, ଲଘୁଚାପ ଆସିଲା ମାନେ ଆଗେ ଶିମିଳିପାଳକୁ ଯାଇ ଧକା ଦେଇକିନା ଆମକୁ
1: ବାଧାପ୍ରାପ୍ତ ହେଇସାରିଲା ପରେ
0: ଆପଣଙ୍କର ବାରିପଦା ନେଇକି ବାରିପଦା ବ୍ଲକ ହଉ, ବର୍ଷାଇ ବ୍ଲକ ହଉ, ଖୁଣ୍ଟା ହଉ, ପୁରା ମେଘ ସାଫିସିଏଣ୍ଟ ମେଘ ହୁଏ,
2: ସାରସଣା ବ୍ଲକ ବି
0: ସାରସଣା ବ୍ଲକ।
2: ତାପରେ ବିଶେଷ କରି ଆମର ଶିମିଳିପାଳରେ ଯେହେତୁ ଶାଳ ଗଛ ସଂଖ୍ୟା ବେଶୀ ଅଛି, ଏବଂ ଶାଳ ଗଛର ଗୋଟେ ବିଶେଷତ୍ୱ ହଉଛି ଯେ ସେ ମେଘ ବା ବାଦଲକୁ ଟାଣି ରଖେ, ସେଥିପାଇଁ ବର୍ଷାଟା ଭଲ ହୁଏ। ଏବଂ ଶିମିଳିପାଳର ଗୋଟେ ଜୈବ ବିବିଧତା ଯେଉଁ ରହିଛି କୁହାଯାଉଛି, ସେ ଆମର ଜଳବାୟୁକୁ ବି ମଧ୍ୟ କଣ୍ଟ୍ରୋଲ କରୁଛି, ବା ମାନେ ବର୍ଷାଟାକୁ ସେ ଠିକ ଭାବରେ କରିପାରୁଛି,
0: ଠିକ ଭାବରେ କରୁଛି, ଚାଷୀ ଉପକୃତ ହଉଛନ୍ ପାଣି ପାଇଁ। କିନ୍ତୁ ଏଇ କିଛି ବର୍ଷ ହେଲା ଆଉ ଲଘୁଚାପର ବି ସଂଖ୍ୟା କମିଛି, ତା ପଛକୁ ମୌସୁମୀ ବି ପୁରା ଦୁର୍ବଳ ଅଛି, ସେ ଯୋଉ ଲଘୁଚାପ ଗୁଡ଼ା ଟାଣିକି ଆଣିବ ମୌସୁମୀକୁ, ସେ ଭଳିଆ ଲଘୁଚାପ ହଉନି ଆଗ ଭଳିଆ।
1: ଆଚ୍ଛା, ଏଇ ଯୋଉ ଅଧିକ ଅମଳକ୍ଷମ ଧାନଟା ଆପଣ ଚାଷ କରୁଛନ୍ତି, ଚାରି ପାଞ୍ଚ ବର୍ଷ ହେଲାଣି କଲେଣି, ତେବେ ବର୍ଷା ଲେଟ୍ରେ ହଉଛି, ତାପରେ ରୁଆ ରୁଇ ବି ଆପଣ କରିଦେଉଛନ୍ତି, ବର୍ଷା ତାପରେ କିନ୍ତୁ ଯେତିକି ପାଣି ହଉଛି ଆପଣଙ୍କର ହେଇଯାଉଛି ନା?
0: ହେଇଯାଉଛି, ଧାନ
1: ହେଇଯାଉଛି, କେତେବେଳକୁ ପାଚାପୁଚି କରାଯାଇକି
0: ନଭେମ୍ବର ଲାଷ୍ଟ ବେଳକୁ ଧାନ ପାଚିଗଲାଣି, ସେତେବେଳକୁ ଡିସେମ୍ବର ଫାର୍ଷ୍ଟ ୱିକ୍ରେ ଧାନ କଟା ଷ୍ଟାର୍ଟ ହେଇଗଲା।
1: ତାମାନେ ତିନି ମାସ ଭିତରେ ଅଗଷ୍ଟ ଗଲା, ସେପ୍ଟେମ୍ବର ଗଲା, ଅକ୍ଟୋବର ଗଲା,
0: ଆମେ ତ ଏପର୍ଯ୍ୟନ୍ତ ତଳା ପକେଇନୁ, ଆମେ ଅପେକ୍ଷା ଯେ ରଜ ପାର ହେଲା ପରେ ପୁଣି କାଦୁଆ ତଳେ ପଡିବ,
1: ସେଇ କଥା କହୁଛି ପରା। ବର୍ତ୍ତମାନ
2: ଧାନ ବିହନ ସଂଗ୍ରହ କରିଛନ୍ତି ନା ନାହିଁ?
0: ଧାନ ବିହନ ମୁଁ ଏବେ ଆପଣଙ୍କର ସାମାଖୁଣ୍ଟାରୁ 14,000 ଟଙ୍କାର ବିହନ ମୁଁ କିଣିକି ଘରେ ରଖିଛି,
2: ମାନେ କୃଷି ବିଜ୍ଞାନ କେନ୍ଦ୍ରରୁ
0: ନା, ସେଇଟା ତ ସବୁ ସାର୍ଟିଫାଏ ବିହନ, ତାଙ୍କ
1: ପାଖରେ ପ୍ରାମାଣିକ ବିହନ,
0: ପ୍ରାମାଣିକ ସେ ବିହନ ନାହିଁ, ଆମକୁ ପୁରା ଆହୁରି ଅଧିକ ଅମଳକ୍ଷମ ବିହନ ଦରକାର, ଆମେ ତା ପାଇଁ ପ୍ୟାକେଟ ବିହନ କିଣିଛୁ।
2: ଗତ ବର୍ଷ ଯେଉଁ ଧାନ କିଣିଥିଲେ, ଗୋଟେ ଏକରରେ କେତେ ଧାନ ବୁଣିଥିଲେ, କେତେ ପାଇଥିଲେ?
0: ମୋର ଟୋଟାଲ ହଉଛି ମାନେ 7 ଏକର ଜମି ଚାଷ, 10 ମାଣ, 10 ମାଣରେ ଆମେ ପାଖାପାଖି ମୁଁ 180,000 ଟଙ୍କା ଖର୍ଚ୍ଚ କରିଥିଲି।
1: ଆଚ୍ଛା,
0: ଧାନ ଆମେ ଲ୍ୟାମ୍ପରେ ବିକିଥିଲେ 3 ଲକ୍ଷ ଟଙ୍କାର, ଏଭବ 3 ଲକ୍ଷ
1: ମାନେ ସରକାରୀ ରେଟ୍,
0: ସରକାରୀ ରେଟ୍ରେ। ଆଚ୍ଛା, ବର୍ତ୍ତମାନ ଏମିତି ହେଲାଣି ଆପଣଙ୍କର ସରକାରୀ ଲ୍ୟାମ୍ପରେ ବିକିବାଟା ବୋଧେ ମୟୂରଭଞ୍ଜ କି ଓଡ଼ିଶାର କଥା ମୁଁ ଗୋଟେ କହୁଛି, 70% ଲୋକ ଯଦି ଲ୍ୟାମ୍ପରେ ବିକୁଛନ୍ତି, ବାକି 30% ବାହାର ବେପାରୀମାନଙ୍କୁ ଦେଉଛନ୍ତି, ଯେଉଁମାନଙ୍କର କାଗଜପତ୍ର ନାହିଁ ଠିକ୍ଠାକ୍, ସେମାନେ ଲ୍ୟାମ୍ପକୁ ଯାଇପାରୁନାହାନ୍ତି, ତ ଏଇ ଯେଉଁ ବାହାରେ ଯେଟା ବିକ୍ରି ହେଉଛି ତାର ଦାମ ସବୁଠୁ କମ୍, ଆମେ ଯଦି ଲ୍ୟାମ୍ପରେ ବିକି ନ ପାରିକି ବାହାର ମାର୍କେଟରେ ବିକିବା,
1: କ୍ଷତି ହେବ,
0: ଆର ବର୍ଷକୁ ଚାଷ କରତେ ମୁଁ ନଥିବି। ଆଉ ଗୋଟେ କଥା, ଏଇ ଯେଉଁ 3100 ଟଙ୍କା ଗଭର୍ଣ୍ଣମେଣ୍ଟ ରେଟ୍ କରିଛି, ଆପଣଙ୍କର ଟ୍ରାକ୍ଟର ବାଲା ମୂଲିଆ ମୂଲିଆଣୀ ସେ ଧାନ ବେପାରୀ ସବୁ ଜାଣିଛନ୍ତି ଧାନର ଦାମ ହଉଛି 3100 ଟଙ୍କା, ସେଇ ହିସାବରେ ଯିଏ ଟ୍ରାକ୍ଟରଟା କାଦ କରିବା ପାଇଁ ଆସିବ, ଯିଏ କମ୍ବାଇନ ହାର୍ଭେଷ୍ଟର ଯିଏ ଧାନ କାଟିବା ପାଇଁ ଆସିବ, ଯିଏ ମୂଲିଆଣୀ ଲାଗିବ ଏଠି ରୋଇବା ପାଇଁ, ଯିଏ ମୂଲିଆ ବିଲବାଡ଼ିରେ ହିଡ଼ ଦବ କାମ କରିବ, ସମସ୍ତେ ସେଇ 3100 ଟଙ୍କାକୁ ଚାହିଁକିନା ତାଙ୍କର ମଜୁରୀକୁ ବଢେଇ ସାରିଲେ,
1: ଏବଂ ସମସ୍ତେ କହିବାକୁ ଗଲେ ପଇସା ନେବେ, ଆଉ ଆଗ ଯୁଗ
0: ନାହିଁ
1: ଧାନ କେହି ନେଉଥିଲେ,
0: ପଇସାର ମଜୁରୀ ସବୁ ନେବେ।
1: ମୋର ମୋ ଜାଣିବା ଭିତରେ ଆମର ମୟୂରଭଞ୍ଜ ଜିଲ୍ଲାରେ ଚାଷୀ ଭାଇ ମାନେ ଆଶୁ ଧାନ କରୁଥିଲେ ଆଗରୁ, ଶୀଘ୍ର ହେଇଯାଉଥିଲା ଡାହି ମାନଙ୍କରେ, ଏବଂ ସେଇ ଆଶୁ ଧାନରେ ଯେତେବେଳେ ଅମଳ ହେଇଯାଏ ତାପରେ ପରେ କାଦୁଆ ତଳା ଦେଇକି ବି ଲୋକ ରୋଉଥିଲେ, ଏବଂ ସେ ଆଶୁ ଧାନକୁ କହିବାକୁ ଗଲେ ମୂଲିଆ ମଜୁରୀ ବି ଦେଉଥିଲେ ଶ୍ରମିକ ମାନଙ୍କୁ, କୃଷି ଶ୍ରମିକ ମାନଙ୍କୁ ଦେଉଥିଲେ।
0: ମୂଲିଆ ମଜୁରୀର ଦାମ ବଢେଇ
1: ତ ସାରିଲେଣି, ପଇସା ବି ସମସ୍ତେ ପଇସା ମୁହାଁ ହେଇଛନ୍ତି, ଆଉ ଜିନିଷ ନବାର ନାହିଁ।
0: ଜଣେ ଚାଷୀ ଲ୍ୟାମ୍ପରେ ବିକି ନ ପରେ ଏଇ ରେଟ୍ରେ ଖର୍ଚ୍ଚ କରିକିନା ସେ ଆର ବର୍ଷକୁ ଧାନ ଚାଷ କରିବା ପାଇଁ ଆସିବ ହିଁ ନାହିଁ,
1: ସେ ନିହାତି ମନଟା ଖରାପ ହେଇଯିବ, କାରଣ
0: ବାହାର ମାର୍କେଟରେ ଜମା ଧାନର ଦାମ 1600 ଟଙ୍କା,
1: ବହୁତ ସେମାନେ ବେଙ୍ଗଲରୁ ବି ବେପାରୀ ଆସୁଛନ୍ତି, ସେମାନେ କମ୍ ରେଟ୍।
0: ଆମେ ଚାହୁଁଛୁ ଆମର ଯୋଉ ଅଧିକ ଅମଳକ୍ଷମ ଧାନ ଆଣିକି ଚାଷ କଲା ପରେ ଆମକୁ ଏକର ପିଛା 30 କ୍ୱିଣ୍ଟାଲ ଆସୁ ଆମ ପାଖକୁ, ତାହେଲେ ଯାଇକି ଜଣେ ଚାଷୀ ସମ୍ଭାଳି ପାରିବ।
2: ଗତ ବର୍ଷ ଆପଣ କେତେ ପାଇଥିଲେ ଗୋଟେ ଏକରୁ?
0: ଆପଣଙ୍କ ହିସାବ କଲେ ତ ଆମର 10 ମାଣ ଜମି, 7 ଏକର
1: 120 କ୍ୱିଣ୍ଟାଲ
0: ଧାନ କାଟିଥିଲେ।
1: ଆଚ୍ଛା,
0: 10 ମାଣ ତାନେ ମାଣକର 12 କ୍ୱିଣ୍ଟାଲ ଏକର ପିଛା ହେଇଛି, ତେଣୁ 18 ରୁ 20 କ୍ୱିଣ୍ଟାଲ ହେଲା, ତ ଆମେ 110 କ୍ୱିଣ୍ଟାଲ ଏଭବ ଦେଇଛୁ ଲ୍ୟାମ୍ପରେ, ଯାହାର ଦାମ ଥିଲା 3 ଲକ୍ଷ ଟଙ୍କା ଏଭବ, କିନ୍ତୁ ଖର୍ଚ୍ଚ ହେଇଯାଉଛି 2 ଲକ୍ଷ ଟଙ୍କା, 180,000 ପୁରା।
1: ଆଚ୍ଛା, ମନେ କରନ୍ତୁ ଆପଣ ସେଇ ଯୋଉ ରୁଆ ରୁଇ କଲାବେଳକୁ ଯେତିକି ମଜୁରୀ ଆପଣଙ୍କର ଖର୍ଚ୍ଚ ହଉଛି, ସେଥିରେ କିଛି ପରିବର୍ତ୍ତନ ହେଇଛି ନା ନାହିଁ? ଦେଖନ୍ତୁ, ବୁଣିବା ତ ପ୍ରାୟ ଆଉ ଚାଷୀ ଭାଇ ବୁଣୁ ନାହାନ୍ତି,
0: ହବନି,
1: କେହି କରୁନାହାନ୍ତି ନା?

0: ତାପରେ ତ ହଳିଆ କାହାରି ଘରେ ହଳିଆ ନାହିଁ, ସେ ତାକୁ ଛେଡ଼ାଣ ବେଉଷଣ କରିବ କେମିତି? ଆଉ ତା ଭିତରେ ଟ୍ରାକ୍ଟର ତ ପଶିବନି ନା।
1: ତେବେ ରୁଆ ଧାନରେ ଟିକେ ଖର୍ଚ୍ଚ ଅଧିକା ହୁଏ, ବାଛା ବୁଛି କରତେ ଦରକାର ପଡେ କି?
0: ନା, ଆମେ କାଦ ସମୟରେ କଣ କରୁ, ଆମେ ହର୍ବିସାଇଡ ଘାସ ମରା ବିଷ ସ୍ପ୍ରେ କରିଦେଉ, କିମ୍ବା ସାର ସାଙ୍ଗରେ କିମ୍ବା ବାଲି ସାଙ୍ଗରେ ବିଣିଦେଲେ ସେ ଘାସକୁ କିଛି ମାତ୍ରାରେ ଦମନ କରିଦେଲା। ବାକି ଯାହା ଅଳ୍ପ ସ୍ୱଳ୍ପ ରହିଲା ରୁଇବାର, ତା 20 ଦିନ ପରେ ସାର ପଡିବ ସେକେଣ୍ଡ ସାର ଯୋଉଟା, ତା ପୂର୍ବରୁ ମୂଲ୍ୟାଣ ଅଳ୍ପ ଗଲେ ଖାଲି ଟିକେ ବୁଲି ବୁଲା ଦେଇକି ବାଛି ଦେଇକି ଚାଲି ଆସିଲେ।
1: ତେବେ ଏ ବର୍ଷ ଯେହେତୁ ଆମର ମିଡିଲ ଇଷ୍ଟରେ ଆଉ ଯୁଦ୍ଧ ଚାଲିଛି, ଏବଂ ସେଥିପାଇଁ ଆମର ବହୁତ ଗୁଡ଼ା ସାର କୁଆଡେ
0: ଦାମ ବି
1: ବଢିଯାଇଛି, ଏବଂ ଯୋଗାଣ ଚାହିଦା ଅନୁସାରେ ଯୋଗାଣ ହେଇପାରିବ
0: ନାହିଁ। ସେମାନେ କହୁଛନ୍ତି ପ୍ରତ୍ୟେକ ଚାଷୀ ଗୋଟେ ଆଧାର କାର୍ଡରେ ଗୋଟେ ବୁରା ଡିଏପି ନବ, ଗୋଟେ ବୁରା ପଟାସ ନବ। ମୁଁ 10 ମାଣ ଚାଷ କରିବି, ମତେ ତ 5 ବ୍ୟାଗ ଦରକାର ନା। 5ଟା ଆଧାର କାର୍ଡ ନେଇକି ଚାଲ, 5 ଜଣ ଲୋକକୁ ନେଇକି ଚାଲ।
1: ତାପରେ ଯୋଉମାନେ ବ୍ୟବସାୟୀ ହିସାବରେ କରୁଛନ୍ତି ସେମାନେ ବି ତ ସେଇ ଟିକେ କୃତ୍ରିମ କଣ ଅଭାବ ସୃଷ୍ଟି କଲେ ଯାଇକି ତାଙ୍କ ରେଟ ବିକ୍ରି ହବ।
0: ଆରେ ସିଏ ମୁଁ 15 ଦିନ ତଳେ ବୁଝୁଛି 1700 ଟଙ୍କା ପଟାସ କହିଥିଲା, ଏବେ ପଟାସ ଦାମ 2000 ଟଙ୍କା କହିଲେ।
1: ସିଏ ପୁରା କହୁଛି ମାନେ ଯେତେ ଯାହା ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ ଆମର ସାର ଏବଂ ଔଷଧ ବ୍ୟବସାୟୀ ମାନେ ପ୍ରାୟ ଆମ ବାରିପଦା କଥା କହୁନି, ସମଗ୍ର ଓଡ଼ିଶାରେ କହିବାକୁ ଗଲେ
0: କୃତ୍ରିମ ଅଭାବ
1: ସୃଷ୍ଟି କରିକି ସେମାନେ
0: ରେଟ୍ଟା ବଢ଼ାନ୍ତି।
1: ଏବଂ ମଝିରେ ଆମେ ଚେଷ୍ଟା କରୁଥିଲୁ କିପରି ଭାବରେ ଆମର କେତେ ଗୁଡ଼ା ବ୍ଲକ ଗୁଡାକରେ ଯୋଉମାନେ ଅଛନ୍ତି ମାନେ ଜଣାଶୁଣା ଯୋଉମାନେ ସାର ବିକୁଥିଲେ ଚାଷୀ ଭାଇମାନଙ୍କୁ, ସେଠି ଆମେ ଇଏ କଲୁ ଯେ ଏମିତି ଆମର ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କର ଇଏ ରହିଛି, ଇନଷ୍ଟ୍ରକ୍ସନ ରହିଛି, ଆପଣମାନେ ଆଭେଲେବୁଲ କରେଇବା କଥା ଚାଷୀ ଭାଇମାନଙ୍କୁ, ସେମାନେ ଭୃକ୍ଷେପ ନାହିଁ କି
0: ତାଙ୍କର ସେଗା ନାହିଁ।
2: ବିଶେଷ କରି ଧାନ ଚାଷରେ ଆପଣ କି କି ସାରକୁ ବେଶୀ ପ୍ରାଧାନ୍ୟ ଦେଇଥାନ୍ତି?
0: ଆମେ ଦଉଛୁ ଡିଏପି ଓ ପଟାସ, ଆଉ ୟୁରିଆ ଉପଯୋଗ ଆମେ କମେଇ ସାରିଲୁଣି, କାହିଁକିନା ୟୁରିଆ ପାଇଁ ଯୋଉ ଚକଡ଼ା ଆସୁଛି, ସେ ଗୁଣ୍ଡି ପୋକ ଆସୁଛି, ମୂଳ ପଚା ସଢା ରୋଗ ଆସୁଛି, ତ ତା ପାଇଁ ୟୁରିଆ କମ୍ ଦେଲେ ସରିଲା କଥା ଆମର ଲାଗେ। ଗତକାଲି
1: ବେଶୀ ଗ୍ରୋଥ ହେଲେ ସେଗୁଡା ହୁଏ। ଆଉ ପଟାସଟା ଆପଣଙ୍କର ଭଲ କି ଲାଗି ନା ରୋଗ ବା ପୋକ ଦାଉରୁ ଟିକେ ପଟାସ ସାହାଯ୍ୟ କରେ ଗଛର ଯୋଉ ରୋଗ ପ୍ରତିରୋଧକ ଶକ୍ତିକୁ ସେଟା
0: ବଢେଇବ। ତେଣୁ ପଟାସ ଆଉ ଡିଏପିରେ ହିଁ ଏ ବର୍ଷ ଚାଷ। ଗଲା ବର୍ଷ ମୁଁ 10 ମାଣ ଜମିରେ ମାତ୍ର ବୁରେ ହିଁ ୟୁରିଆ ୟୁଜ୍ କରିଛି। ୟୁରିଆ ପଡିଲା ମାନେ ସେ ଗଛ ଯୋଉ ଘଞ୍ଚ ହେଇଛି ସେ ନିହାତି ଭିତରେ ଗଣ୍ଡି ପଚା ରୋଗ କି ଚକଡ଼ା କି ଆଉ
1: ତରକାରୀ ଅଧିକା ହେଇଯାଏ ନା,
0: ନାଇଟ୍ରୋଜେନ୍ ଅଧିକା ହେଲା ମାନେ ପୋକ ଲାଗିବ।
2: ତେବେ କଥା ହଉଛି ଯେହେତୁ ଧାନ ଚାଷରେ ଆପଣଙ୍କର ଅଭିଜ୍ଞତା ଅଛି, ତେବେ ଧାନ ଚାଷୀ ଜଣେ କି କି ଦିଗ ପ୍ରତି ବିଶେଷ ସତର୍କ ହବା କଥା? ପ୍ରଥମରୁ
0: ଧାନ ଚାଷରେ ଯଦି ଜଣେ ଧାନ ଚାଷକୁ ଯାଉଛି, ସିଏ ପ୍ରଥମ ଖରାଟିଆ ହଳ ନିହାତି ଦରକାର ତାକୁ। ବୈଶାଖ ମାସରେ ଖରାଟିଆ ହଳ କଲେ ମାଟି ପୋଡ ଖାଇବ, ଖତ ସାର ପକେଇକି ରେଡି କରିବ। ଯୋଉ ଏବେ ଯୋଉ କାଳ ବୈଶାଖୀ ମେଘ ହେଇଯାଉଛି, ଲୋକ ଏବେ ବି ଆମର ଧୂଳିଆ ତଳା ପକେଇ ଚାଲିଛନ୍ତି ଲୋକ, ଯେମାନେ ଆଗୁଆ ରୁଇବେ ବେଡ଼ା ଜମିରେ ସେଇଟା ବି ସେମାନେ ଧୂଳିଆ ତଳା ପାଇଁ ବି ପ୍ରସ୍ତୁତ କରିପାରିବେ। ଏବେ ପାଗ କରିକି ମାଟି ସବୁ,
1: କିନ୍ତୁ କଥା ହଉଛି ସେଇ ସମୟରେ ଯଦି ପାଗ ଅନୁକୂଳ ହେଲା ଫେର ଅସୁବିଧା
0: ଅସୁବିଧା, ଯଦି ମେଘ ଛାଡ଼ିଗଲା
1: ଡବଲ ମାନେ ତଳାଟା ଆଉଥରେ ଡବଲ ପକେଇବା।
0: ଏପର୍ଯ୍ୟନ୍ତ ମୁଁ ବିହନ ଖୋଲିକି ପକଉନି, କଣ ପାଇଁ ଦାମିକା ବିହନ ଅଣା ହେଇଛି, ଯଦି ଶୁଖିଲା ତଳରେ ନଷ୍ଟ ହେଇଗଲା ପୁଣି କି ବିହନ କିଣିବ?
1: ସେଇଥିପାଇଁ ହଉଛି ପାଣିର ସୁବିଧା ଯଦି ଥିବ ଚାଷୀ ଭାଇମାନଙ୍କର ତାହେଲେ ଠିକ ଅଛି।
0: ତେଣୁ ପାଣିର ସୁବିଧା ଯଦିଓ ମୋର ଅଛି, ମୁଁ ଭାବୁଛି କାହିଁକି ନା ଏତେ ଶୀଘ୍ର ତଳା ପକେଇଦେଲା ମାନେ ପୁଣି କାଟିବା ପାଚି ଯିବ ଧାନ,
1: ସେ ଆଗରୁ ପାଚି ଯିବ,
0: ସେଠାରେ ଉଦା ଥିବ, ହାରଭେଷ୍ଟର
1: ପଶି ପାରିବନି, ବହୁତ ରକମ ଅସୁବିଧା ଅଛି।
0: ଆଖିରେ ଦୃଷ୍ଟି ରଖିକି ଆମକୁ ଟାଇମଟାକୁ ମେକଅପ୍ କରତେ ପଡିବ।
1: ଚାଷ ପରିଚାଳନା ବିଶେଷ କରି ଖରିଫର ଖରିଫ ଚାଷର ପରିଚାଳନା ବହୁତ ଟିକେ ଚିନ୍ତା କରିକି କରିବାର ଅଛି ନାଇଁ।
2: ଆଚ୍ଛା, କୃଷି ଯନ୍ତ୍ରପାତି କି କି ଘରେ ସବୁ ରଖିଛନ୍ତି ଆପଣଙ୍କର ଚାଷକୁ ସହଜ ପାଇଁ?
0: କୃଷି ଯନ୍ତ୍ରପାତି କହିଲେ ଏବେ ତ ଟ୍ରାକ୍ଟର ଆସିଗଲା କାଦ ପାଇଁ, ଶୁଖିଲା ବେଳ ପାଇଁ ଟ୍ରାକ୍ଟର ଆସିଗଲା, ଆଉ ଯୋଉ ଥିଲା ମଝିରେ କିଛି ଦିନ ଥିଲା ଆପଣଙ୍କର 8-10 ବର୍ଷ ତଳେ ପାୱାର ଟିଲର ଯୁଗ ଥିଲା, ପାୱାର ଟିଲର ଯଦି ୟୁଜ୍ ହଉଥିଲା ତାକୁ ମାନେ ଲୋକଙ୍କ ପାଖରେ ଆଉ ଟାଇମ୍ ନାହିଁ, ଧଡ଼ାଧଡ଼ ଟ୍ରାକ୍ଟର ଆସିଲେ ଘଣ୍ଟେରେ ସେ ମାଣେ ଜମି ଦେଢ଼ ମାଣେ ଜମି କରିଦେଲା, ଉଠେଇଦେଲେ ମୂଲ୍ୟାଣି ଗଲେ ରହିଲେ ସେଇ ଜାଗାରେ। ଯଦି ପାୱାର ଟିଲର ଯିବ ସିଏ ଦିନଟାରେ ସେ 3 ମାଣ ଜମି ଚାଷ କରିବ,
1: ଦିନ କରିପାରିବନି।
0: ଆଚ୍ଛା, ମୂଲ୍ୟାଣ ତ ଶୀଘ୍ର ଶୀଘ୍ର ରହିଯିବେ ନା, ତେଣୁ ଟ୍ରାକ୍ଟର ହିଁ ସବୁଠୁ ବେଷ୍ଟ। ଆଉ ଟ୍ରାକ୍ଟର ଗାଁ ଗଣ୍ଡରେ ପ୍ରଚୁର ଟ୍ରାକ୍ଟର ହେଲାଣି, ରୋଟର ଧରିକି ଏବେ
1: ନା। ବଢିଆ କଥାଟା ଗୋଟେ କହିଲେ, ଟାଇମ୍ ମ୍ୟାନେଜମେଣ୍ଟ ବଡ଼ କଥା, ଚାଷରେ ଦରକାର କରୁଛି କିସ ଆମେ କରୁଛେ କିସ, ସେଇଟାକୁ ସବୁବେଳେ ମାପି ଜୋଖିକି ଚାଲିବାକୁ ହବ।
0: ସେ ତ ସବୁ ଛୁଟିଆ ଛୁଟିଆ ମେସିନ କମ୍ପାନୀ ମାନେ ବାହାର କଲେ, ରୋଟର ଭେଟର ଯେମିତି ଆସିଲାଣି 32 ଫାଳିଆ ରୋଟର ଭେଟର, ସେ ପାୱାର ଟିଲର ଠୁ ବଡ଼।
1: ଆଚ୍ଛା,
0: କିନ୍ତୁ ତା ପଛରେ ଗୋଟେ ଡ୍ରାଇଭର ଚଲେଇକି କାଦ କରିକି ଜମି ରେଡି କଲା ବେଳକୁ ସିଆଡେ ମୂଲ୍ୟାଣି ତଳା ଉଠିକି ବସିଯାଇଛି, କଣ ହେଇନି। କିନ୍ତୁ ସେଇ ଜାଗାରେ
1: ଶ୍ରମ ନଷ୍ଟ ହେଲେ ତ ଅସୁବିଧା, ସେଥିରେ ବି
0: ଟ୍ରାକ୍ଟର ଯଦି ଆସିଗଲା ସେ 10 ମିନିଟ ଲାଗିବନି, ଅଧଘଣ୍ଟା ଲାଗିବନି, ମାନେ ଜମିକୁ ବଢିଆ ସେ ପ୍ଲେନ କରିକି ରୋଟରରେ ଚାଲିଯାଇଥିବ।
2: ଆଚ୍ଛା, ଟ୍ରାକ୍ଟର ବର୍ତ୍ତମାନ ଘଣ୍ଟା ପ୍ରତି କେମିତି କଣ ନଉଛନ୍ତି?
0: ଘଣ୍ଟା ପାଟି 1500 ଟଙ୍କା, ଏବେ ଶୁଖିଲା ହଳଟା 1300 ଟଙ୍କା ଡଣା ଲଙ୍ଗଳରେ, ରୋଟର ୟୁଜ୍ ହେଲା ମାନେ 1500।
2: ତେବେ ଚାଷ କରିକି ମାନେ ଆପଣ ବର୍ତ୍ତମାନ ଖୁସି ଅଛନ୍ତି ତ?
0: କେବଳ ଧାନ ଚାଷ, ଯଦି ଜଣେ ଚାଷୀ

0: ସେ ଲ୍ୟାମ୍ପରେ ବିକିପାରିବ, ସରକାରଙ୍କୁ ଦେଇପାରିବ, ତେବେ ସେ ଖୁସି ହେବ। ଯଦି ବାହାର ମାର୍କେଟରେ ହାବୁଲରେ ପଡ଼ିଗଲା
1: ତ ବେପାରୀକୁ ଦେବ, ତାହେଲେ କ୍ଷତି ଆଉ ନାଇଁ,
0: ପୁରା କ୍ଷତି। ସେ ଯେତିକି ଖର୍ଚ୍ଚ ହେଉଛି ସେଗା ବି ଉଠିବନି ତାର।
2: ତେବେ ମୋଟାମୋଟି ଭାବରେ ଆପଣଙ୍କର ପରିବାରରେ ଏବଂ ଆପଣ ଯେଉଁ ଚାଷ କରୁଛନ୍ତି ସେଥିରେ ପରିବାର ଠିକ?
0: ହଁ, ପରିବାର ଚଳିଯାଉଛି। ସେ ପିଲାମାନଙ୍କ ପାଠପଢ଼ା ହଉ, ଘର ଖର୍ଚ୍ଚ ହଉ, ସବୁକିଛି ସେଇ ଧାନ ବିକ୍ରିରୁ ହିଁ ଆମେ ତ ଚଳୁଛୁ ନା। ଆଉ
1: ଅନ୍ୟ ଚାଷ ବି, ପନିପରିବା ଚାଷ,
0: ଏଇ ପାଣିର ସୁବିଧା କଥା ଯେଟା କହିଲେ, ଏବେ ମୁଁ ଗୋଟେ ଗଭର୍ଣ୍ଣମେଣ୍ଟର ଯୋଉ ପାଇଛି ବୋରୱେଲ ଆସିଛି, ଗଭର୍ଣ୍ଣମେଣ୍ଟ କମ୍ୟୁନିଟି ବୋରୱେଲ, ଏବେ ତାର କାମ ଏଇ ଜାଷ୍ଟ ସରିଛି, ଦିନେ ଭିତରେ ସରୁଛି, ସେଟା କମ୍ପ୍ଲିଟ ହେଲା ପରେ ମୋ ସାଙ୍ଗରେ ଆଉ ଯୋଉ ଚାଷୀ ଭାଇମାନେ
1: ବାହାରିବେ
0: ସମସ୍ତଙ୍କୁ ନେଇକି ମତେ ଚାଷ କରିବାର ଅଛି। କାହିଁକି ନା ଏକଲା ଚାଷ କରିବା ହଉନି, ଏକଲା ଚାଷ କଲାବେଳେ ଫାଙ୍କା ଜାଗା, ଗାଈ ଗୋରୁ ଷଣ୍ଢ ଚାରିଆଡୁ ପ୍ରତ୍ୟେକ ତିନି ଗୋଟେ ଜାଗାରେ ଚାଷ ହବ, ଚାରିଖଣ୍ଡ ଗାଁରୁ ଗାଈ ଗୋରୁ ସେଇ ଜାଗାକୁ ଆସିଛି।
1: ତେଣୁ ସବୁ ଉପଦ୍ରବରୁ ନିଜକୁ ରକ୍ଷା କରିବା,
0: ଗୋଟେ ଗ୍ରୁପ ଚାଷ ହୁଏ ସେଠି ବାଦାମ
1: ପରସ୍ପରକୁ ପରିପୂରକ ହେଇପାରିଲେ ସାହାଯ୍ୟ ସହାନୁଭୂତି ବି ରହିଲା
0: ହବ। ସବୁ ଲୋକଙ୍କୁ କୁହାଯିବ ତୁମେ ତୁମ କିଆରେ ମୁଗ ବୁଣ, ବ୍ଲକରୁ ଆସିଛି ମୁଗ ବିରି ବୁଣ, କିଏ ବାଦାମ କରୁଛୁ କର, କିଏ ଧାନ କରୁଛୁ କର, ସମସ୍ତେ ଚାଷ କର, ତାହେଲେ ସମସ୍ତେ ଟିକେ ଟିକେ ବିଲକୁ ଗଲେ ଗାଈ ଗୋରୁ ଅଟକ ନିହାତି ହେଇଯିବେ,
1: ମିଳିମିଶିକି କଲେ ଟିକେ ଭଲ। ଆଉ ହଉ, ଆମର ଏଇ ଯୋଉ ଖରିଫ ଋତୁର ଧାନ ଚାଷ ସମ୍ପର୍କରେ ଯାହା ସବୁ କଥାବାର୍ତ୍ତା କଲେ, ସେଥିପାଇଁ ଆମ ଚାଷୀ ଭାଇମାନଙ୍କ ତରଫରୁ ଆଉ ଆକାଶବାଣୀ ବାରିପଦା ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ। ନମସ୍କାର।
0: ନମସ୍କାର।

ଆମ ଓଡ଼ିଶାରେ ମୟୂରଭଞ୍ଜ ଜିଲ୍ଲାର ସ୍ଥାନ ଟିକେ ସ୍ୱତନ୍ତ୍ର, କାରଣ ଭୌଗୋଳିକ ଦୃଷ୍ଟିକୋଣରୁ ଆମ ମୟୂରଭଞ୍ଜ ଜିଲ୍ଲା ସବୁଠୁ ବଡ଼ ଜିଲ୍ଲା। ଏଠି 4 ସବ୍ ଡିଭିଜନ ରହିଛି ଏବଂ ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶାରେ ଯାହା ଯାହା ଭୌଗୋଳିକ ପରିସ୍ଥିତି ରହିଛି ଆମ ମୟୂରଭଞ୍ଜରେ ବି ମଧ୍ୟ ସେଇଆ ଅଛି। ଆଉ ସବୁଠୁ ବଡ଼ କଥା ହେଲା ଆମର ସଂସ୍କୃତି, ମୟୂରଭଞ୍ଜର କଳା ଯେକୌଣସି ଜିଲ୍ଲା ପାଖରୁ ଟିକେ ଅଲଗା। ଯଦି ଆମେ ଖାଦ୍ୟ ପଦାର୍ଥ କଥା କହିବା ଏବଂ ଆମର ଖାଦ୍ୟ ଅଭ୍ୟାସଟା ବି ସମ୍ପୂର୍ଣ୍ଣ ନିଆରା। ଯେକୌଣସି ଜିଲ୍ଲାମାନଙ୍କରେ ସଂକ୍ରାନ୍ତି, ପୂର୍ଣ୍ଣିମା, ଅମାବାସ୍ୟା ଏଗୁଡ଼ିକରେ ଆମିଷ ଭକ୍ଷଣ ହେଉନଥିବା ବେଳେ ଆମର ମୟୂରଭଞ୍ଜ ଜିଲ୍ଲାରେ ଟିକେ ପାହାଡ଼ିଆ ସଂସ୍କୃତି ଚଳେ।

0: ଆମେ ଛତୁଆ ସଂକ୍ରାନ୍ତି ବା ଅନ୍ୟାନ୍ୟ ସଂକ୍ରାନ୍ତି ମାନଙ୍କରେ ପୂର୍ଣ୍ଣିମା ମାନଙ୍କରେ ଯେତେବେଳେ ଆମେ ପର୍ବପର୍ବାଣୀ ମାନୁ ପ୍ରାୟ ଆମର ଆମିଷ ଭକ୍ଷଣ ଚଳେ। ତେବେ ଆମିଷ ଭିତରେ ବର୍ତ୍ତମାନ ମାଛଟା ବି ଗୋଟେ ବହୁତ ବଡ କଥା ହେଉଛି। ତେଣୁ ଆମର ଚାଷୀ ଭାଇମାନେ ଯିଏ ଯେମିତି ଖାସି ପାଳନ କରୁଛନ୍ତି ବା ଛେଳି ପାଳନ କରୁଛନ୍ତି, ମେଣ୍ଢା ପାଳନ ମଧ୍ୟ କରୁଛନ୍ତି, ତା ସହିତ କୁକୁଡ଼ା ପାଳନ ମଧ୍ୟ କରୁଛନ୍ତି, କିନ୍ତୁ କିଛି ଚାଷୀ ଭାଇ ଅଛନ୍ତି ଯେଉଁମାନେ କି ମାଛ ଚାଷ କରୁଛନ୍ତି। ତେବେ ଆଜି ଆମେ ଆମର ଯୋଉ ବଡ଼ସାହି ବ୍ଲକର ବୀରେଶ୍ୱରପୁର ଅର୍ଥାତ ବୈଦପୁର ଗାଁକୁ ପହଞ୍ଚିଥିଲୁ। ଆଜି ଟିକେ ଜଣେ ଚାଷୀ ଭାଇଙ୍କ ସାଙ୍ଗରେ କଥାବାର୍ତ୍ତା ହେବା।
1: ମୋ ନାଁ ଦେବେନ୍ଦ୍ର ଖାଣ୍ଡ, ଗ୍ରାମ ହରିପୁର, ପୋଷ୍ଟ ପ୍ରତାପୁର। ମୁଁ ବୀରେଶ୍ୱରପୁର ପଞ୍ଚାୟତରେ ବନ୍ଧସାହି ରବୀନ୍ଦ୍ର ଆଚାର୍ଯ୍ୟଙ୍କର ପୋଖରୀ ନେଇ ମୁଁ ମାଛ ଚାଷ କରୁଛି।
2: କେତେ ବର୍ଷ ହେଲା କଲେଣି?
1: ମୁଁ 4 ବର୍ଷ ହେଲା କରୁଛି।
2: ଏଇଟା କେତେ ଜାଗାରେ ପୋଖରୀ ସବୁ ରହିଛି?
1: ପୋଖରୀ 4-5 ଏକର ଭିତରେ ଆପଣଙ୍କର ପାଣି ଆରି ହେବ।
2: ମାଛ ଯେଉଁ ଚାଷ କରୁଛନ୍ତି, କି ଜାତୀୟ ମାଛ ସବୁ ଚାଷ କରୁଛନ୍ତି?
1: ରୋହି, ଭାକୁଡ଼, ମିଢ଼। ମୁଁ ଜାଆଁଳ କରୁଛି ଆଜ୍ଞା, ସ୍ପନ୍ ଆଣିକି ମୁଁ ଜାଆଁଳ କରୁଛି, ଜାଆଁଳ ବେଶୀ ମୁଁ ବିକ୍ରି କରୁଛି।
2: ଏଇ ଯେଉଁ ଜାଆଁଳ ଚାଷ କରୁଛନ୍ତି, ମାଛ ବଡ଼ ମାଛରେ ବେଶୀ ଲାଭ ନା ଜାଆଁଳରେ ବେଶୀ ଲାଭ, ଯେ ସେଇଟା ଦେଖିକିରି ଆପଣ ଜାଆଁଳ ଚାଷ କରୁଛନ୍ତି?
1: ଆଜ୍ଞା, ମୁଁ ଜାଆଁଳରେ ବେଶୀ ପ୍ରଫିଟ୍ ପାଇବି ବୋଲି ମୁଁ କରୁଛି, ଠାକୁରଙ୍କୁ ଡାକିକି ଯାହା ବି ହଉ।
2: କି ଜାଆଁଳ ସବୁ କରୁଛନ୍ତି?
1: ରୋହି, ଭାକୁଡ଼, ଗ୍ଲାସ୍ କାର୍ପ, ଜାପାନୀ ରୋହି ସବୁ ପ୍ରକାର କରୁଛି।
2: ଏ ଜାଆଁଳ କେମିତି କ'ଣ କରନ୍ତି? ମାନେ ଆପଣଙ୍କର ଯେଉଁ ପୋଖରୀ ରହିଛି, ଛୋଟ ଛୋଟ ପୋଖରୀ, ବଡ଼ ପୋଖରୀ ଆମେ ସବୁ ଦେଖୁଛେ, ତ ଯେଉଁ ଜାଆଁଳ କରନ୍ତି, ଜାଲ ବି ଦେଇଛନ୍ତି, ଜାଆଁଳଟା କେମିତି କ'ଣ କରୁଛନ୍ତି?
1: ଜାଆଁଳଟା ମୁଁ ସ୍ପନ୍ ଆଣୁଛି, ସିଫାରୁ ଆଣୁଛି, କେବେ କେବେ ମୁଁ ୱେଷ୍ଟବେଙ୍ଗଲରୁ ଆଣୁଛି, ରାମସାଗରରୁ ସ୍ପନ୍ ଆଣିକି ମୁଁ ପୋଖରୀ ସଫା କରିକି ପକାଉଛି। ତାପରେ 10 ଦିନ ପରେ ସେ ମାଛକୁ ଛୋଟ ଛୋଟ ଧାନ ଟାଇପ୍ର ହେଲାବେଳେ ମୁଁ ଟ୍ରାନ୍ସଫର୍ କରିକି ସେଗୁଡ଼ା ବଡ଼ କରିକି ଜାଆଁଳ କରୁଛି।
2: ଏ ଯେଉଁ ସ୍ପନ୍ ଆଣୁଛନ୍ତି ବା ମାଛର ଯେଉଁ ଛୋଟ ଛୋଟ ଅଣ୍ଡା ଆଣୁଛନ୍ତି, ସେଇଟା କେମିତି କ'ଣ ଆଣନ୍ତି?
1: ସେଇଟା ମୁଁ ଅକ୍ସିଜେନ୍ ପ୍ୟାକ୍ କରିକି ଆଣୁଛି, ଆଣିକି ମୁଁ ଏଠି ପରିଷ୍କାର ପୋଖରୀ କରିକି ମୁଁ ସେଠି ଛାଡ଼ୁଛି। ଛଡ଼ିବା ପରେ ଟିକେ 10 ଦିନ ଗଲା ପରେ ମୁଁ ତାକୁ ଧାନ ଭଳିଆ ହେଲା ପରେ ମୁଁ ତାକୁ ଭଲ ପୋଖରୀରେ ଟ୍ରାନ୍ସଫର୍ କରୁଛି।
2: ଏ ଯେଉଁ ଯେତେବେଳେ ଧାନ ଭଳିଆ ଟିକେ ଟିକେ ହେଉଛି, ସେ ଅଣ୍ଡାରୁ ମାଛ ବାହାରୁଛି, ତାକୁ ଖାଦ୍ୟ କେମିତି କ'ଣ ଦିଅନ୍ତି?
1: ଖାଦ୍ୟ ମୁଁ ସୁଛ ପିଡ଼ିଆ ଦେଉଛି, ବ୍ରାନ୍ ଦେଉଛି, ଦାନା ଦିଆ ହେଉଛି, ଆପଣଙ୍କୁ ଦାନା ପିଡ଼ିଆ ଦିଆ ହେଉଛି, ଖାଉଛନ୍ତି।
2: ଆଉ ଏ ଯେଉଁ ଆପଣଙ୍କର ଏ ଯେଉଁ ଜାଆଁଳ ବିକ୍ରି କରନ୍ତି, କେତେ ବଡ଼ ହେଲେ ଜାଆଁଳ ସବୁ ବିକ୍ରି ଯୋଗ୍ୟ ହେଇଯାଏ?
1: ଜାଆଁଳ ଫିଙ୍ଗାର୍ଲିଂ ହେଲେ ହେଇଯିବ, ଆପଣଙ୍କର ଦୁଇପାପ ହେଲେ ବି ବିକ୍ରି ହେଉଛି, ବା ମାଛ ତ ବହୁତ ଜାଆଁଳ ଆଜ୍ଞା ବିକ୍ରି ହେଉଛି, ଜାଆଁଳ ଦେଇ ହେବନି ଯେତେ କଲେ ବି।
2: ତ ଧରନ୍ତୁ ଆପଣ କେମିତି ବିକ୍ରି କରନ୍ତି, କିଲୋ ଦରିଆରେ ବିକ୍ରି କରନ୍ତି?
1: କିଲୋରେ ବି ବିକ୍ରି ହେଉଛି, ହଜାରରେ ଛୋଟ ହେଲେ 1000, କିଲୋ ହିସାବରେ ଆମର ବିକ୍ରି ହେଉଛି, ମିନିମମ୍ 200-300 ଟଙ୍କା କିଲୋ ବିକ୍ରି ହେଉଛି ଜାଆଁଳ।
2: ଏ ଯେଉଁ 1000 ମାଛକୁ ଗଣତି କେମିତି?
1: ହଁ, ଗିଣା ଅଛି, ଗଣି ଦେଇ ହୁଏ, 100 ଗ୍ରାମ ଆମେ ଓଜନ କରି ଗଣିଦେଲେ କେଜିଏ ଦେଇଦେଲେ ଏତିକି ହେଲା, ସେଇ ହିସାବରେ ଆମେ ଦେଇଦେଉଛୁ।
2: ତ କେଉଁଟା ବେଶୀ ଆପଣଙ୍କର ବିକ୍ରି ହୁଏ?
1: ବେଶୀ ଲୋକମାନେ ରୋହି ଚାହୁଁଛନ୍ତି, ଭାକୁଡ଼ କମ୍, ରୋହି।
2: ଆଚ୍ଛା, ଏଇ ଯେଉଁ ଆମର ଯେଉଁ ଜାଆଁଳ ଯେଉଁ ଭାଇମାନେ ନେବା ପାଇଁ ଆସନ୍ତି, ସେମାନଙ୍କର ଯେଉଁ ଆଙ୍ଗୁଠି ସାଇଜ୍ର ହେଲେ ବେଶୀ ମାନେ ଭଲ?
1: ଆଙ୍ଗୁଠି ସାଇଜ୍ର ବେଶୀ ଖୋଜନ୍ତି ଇୟର୍ଲିଂ, ସେଇ କିଲୋରେ 20-30 ଏଇ ମାଛ ବେଶୀ ଡିମାଣ୍ଡ ବର୍ତ୍ତମାନ ବିକ୍ରି ହେଉଛି ଆମ ପାଖରେ ଅଛି, ସେଇ ମାଛ ବେଶୀ ଖୋଜୁଛନ୍ତି,
2: କାରଣ ସିଏ ଶୀଘ୍ର ପୋଖରୀରେ ବଡ଼ ହୁଏ।
1: ଆଜ୍ଞା,
2: ଆଚ୍ଛା,
1: ସେ 2-3 ମାସ ଭିତରେ ବଡ଼ ହେଇଯିବ ଆପଣଙ୍କର, ଛୋଟଟା ଛାଡ଼ିଲେ ବେଙ୍ଗ ସାପ ଅଛି ଖାଇଦିଏ, ସେପାଇଁ ଭଲ ହୁଅନ୍ତି।
2: ଏଇ ଯେଉଁମାନେ ଜାଆଁଳ ନେବା ପାଇଁ ଆସନ୍ତି, ସେମାନେ ଯେଉଁ ଦୂର ଦୂରାନ୍ତକୁ ନିଅନ୍ତି, ତାହେଲେ ମାଛ ଜାଆଁଳ ଯେଉଁ ମାନେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯାଏ, କେମିତି କ'ଣ ନିଅନ୍ତି? ନହେଲେ ତ ମାଛ ଜାଆଁଳ ଛୋଟ ଛୋଟ
1: ସିଏ ପିଟିକି ବାଡ଼େଇକି ନେବା ପାଇଁ ପଡ଼େ, ନହେଲେ ଅକ୍ସିଜେନ୍ ଦ୍ୱାରା ଗ୍ୟାସ୍ ପ୍ୟାକିଂ କରିକି ପଠା ହେଉଛି। ଆମର ପିଲା ଅଛନ୍ତି, ଛାଡ଼ି ଦେଇ ଆସିବେ ପୋଖରୀରେ ବି, ତାଙ୍କୁ କିଛି ପଇସା ଦେଲେ ଛାଡ଼ି ଦେଇ ଆସିବେ ଆମ ପୋଖରୀରେ ବି,
2: କିଛି ଅସୁବିଧା ନାହିଁ
1: ନା? ଆଜ୍ଞା,
2: ଆପଣଙ୍କର ଜାଆଁଳ କେତେ ଦୂର ପର୍ଯ୍ୟନ୍ତ ଯାଏ?
1: ଯାହାର ଚାଲିଯାଉଛି ଏପଟେ ଭଦ୍ରକ ସୁର ଏପଟେ ଚାଲିଯାଉଛି, ଆପଣଙ୍କ ରାଇରଙ୍ଗପୁର ଆଡ଼େ ଘାଟି ସେପଟ, ଏଗୁଡ଼ା ବେତନଟି ଫେତନଟି ଚାରିଆଡ଼େ ଯାଉଛି।
2: ତେବେ ଆଉ ଗୋଟେ କଥା କୁହନ୍ତୁ, ଏଇ ଯେଉଁ ଜାଆଁଳ ଯେଉଁ ଚାଷ କରୁଛନ୍ତି, ମୂଳତଃ ତାର କେଉଁ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେଉଛନ୍ତି?
1: ଆଜ୍ଞା, ମୁଁ ବେଶୀ ଦୃଷ୍ଟି ଦେଉଛି ଯେ ମୁଁ ଜାଆଁଳ କରିକି ବେଶୀ ଲାଭ କରିବି ବୋଲି ଉଦ୍ଦେଶ୍ୟରେ ଅଛି, କିନ୍ତୁ ଏଇ ବନ୍ୟା ଫନ୍ୟା ହେଇକି ମୋର ଲସ୍ରେ ଚାଲିଛି ବର୍ତ୍ତମାନ।
2: ତଥାପି ବି ଆଶା ରଖିଛନ୍ତି?
1: ଆଜ୍ଞା ଆଜ୍ଞା, ମୁଁ ଆଶା ରଖିଛି ଯେ ହବ, ଠାକୁରଙ୍କୁ ଡାକିକି ଲାଗିଛି, ତଥାପି ଏ ବର୍ଷ ବି ସ୍ପନ୍ ପକେଇଛି, ଗ୍ଲାସ୍ କାପ୍ ହେଲେଣି, ଆଉ ୟା ପରେ ରୋହିବାକୁ ପଡ଼ିବ 2 ଦିନ ଭିତରେ ସ୍ପନ୍।
2: ତେବେ ଏଇ ଖରାଦିନେ କାହିଁକି ବେଶୀ ଡିମାଣ୍ଡ?
1: ଖରାଦିନେ ବେଶୀ ଡିମାଣ୍ଡ ଆଗେ, ବର୍ଷା ହେଲା ପରେ ସ୍ପନ୍ କଟିଯାଏ, ଏବେ ବର୍ତ୍ତମାନ ଡିମାଣ୍ଡ ବେଶୀ ରୁହେ, ସ୍ପନ୍ କଟେନି, କଟିବାଟା କମ୍।
2: ଆଉ ବର୍ଷର ତାମାନେ ସବୁ ସମୟରେ ଆପଣ ଜାଣିଛନ୍ତି
1: 365 ଦିନ ଆମ ପାଖରେ ପାଇପାରିବେ।
2: ଆପଣ ଚାଷୀ ଭାଇମାନଙ୍କୁ କ'ଣ କହିବେ, ଯେଉଁମାନେ ଜାଆଁଳ ନେଇକରି ଛାଡ଼ୁଛନ୍ତି, ବଡ଼ ପୋଖରୀ କରୁଛନ୍ତି, ତାଙ୍କୁ କ'ଣ କହିବେ?
1: ତାଙ୍କୁ ପ୍ରୋସେସ୍ ଦେଇକି ଆମେ ବତେଇ ଦେଉଛୁ, ଏକରେ ଆପଣ ଏତିକି ୟାର୍ଲିଂ ଏଇ ଛାଡ଼ିଲେ ଏତିକି ଛାଡ଼ିତେ ହେବ, ଛୋଟ ଜାଆଁଳ ଯଦି ଛାଡ଼ିବେ ଆପଣ ଏତିକି ଛାଡ଼ିବେ, ଏକର ହିସାବ ଆମେ ବତେଇ ଦେଉଛେ, ମୌଳ ପିଡ଼ିଆ ପକାନ୍ତୁ, ଗୋବର ପକାନ୍ତୁ, ସବୁ ଜଣେଇ ଦେଉଛୁ ଆମେ ଚାଷ କରିବା ପାଇଁ ଯେଉଁମାନେ ଚାହୁଁଛନ୍ତି।
2: ସେଇଟା କେମିତି ଆପଣ ଯେଉଁ ଜାଆଁଳ ଛାଡ଼ିବେ କେମିତି?
1: ଆପଣ ଫିଙ୍ଗାର୍ଲିଂ ଯଦି ଛାଡ଼ିବେ ୟାର୍ଲିଂ, ଆପଣ ଏକରେ 3000-3500 ଛାଡ଼ିପାରିବେ, 20% ଭାକୁଡ଼, 60% ରୋହି, 20% ମିର୍ଗରି। ଆମେ ହିସାବରେ ଦେଉଛେ। ଆଉ ଯଦି ଚାଷୀ ଯେଉଁମାନେ ବେଶୀ ଛାଡ଼ିବେ ଦେଇ କହିବେ ମୋର ବଢ଼ିଲାନି, ସେଗୁଡ଼ା ତାଙ୍କର ଲସ୍ ହବ। ଆପଣ ହିସାବରେ ଛାଡ଼ିଲେ ମାଛ ହେଇପାରିବ। ଖାଦ୍ୟ ଦେବେ
2: କି କି ଖାଦ୍ୟ ସବୁ ଦିଆଯିବ?
1: ଆପଣଙ୍କର ବ୍ରାନ୍ ଦିଆହେଉଛି, ମହୁଲ ପିଡ଼ିଆ ଦିଆହେଉଛି, ଆମର ବାଦାମ ପିଡ଼ିଆ, ସୋରିଷ ପିଡ଼ିଆ, ଆଉ ଦାନା ତ ବିଭିନ୍ନ ପ୍ରକାର ୟୁଜ୍ କରିବା ପାଇଁ ମିଳୁଛି। ଆପଣ ଯାହା କରିପାରିବେ,
2: ବିଶେଷ

0: ଯେଉଁମାନେ ମାଛ ଚାଷ କରୁଛନ୍ତି ସେମାନେ କେଉଁ ଦିଗ ପ୍ରତି ଦୃଷ୍ଟି ଦେଲେ ତାଙ୍କର ମାଛ ଭଲ ବଢିବ?
1: ଆପଣଙ୍କ ପାଣି ଟେଷ୍ଟ ହବ, ଆପଣ ପାଣିଟାକୁ ଠିକ୍ ରଖିବେ ସବୁବେଳେ, ତାପରେ ଆପଣଙ୍କର ଖାଇବାକୁ ଟାଇମରେ ଦେବେ, ଆମେ ଯେଉଁ ଟାଇପ୍ର ଖାଉଛେ ସକାଳ ସନ୍ଧ୍ୟା ସେମାନଙ୍କୁ ଖାଇତେ ଦେବେ, ମାଛ ଆପଣ ଛାଡ଼ିଦେବେ ଆସିବେନି, ମାଛ ହବ ନାହିଁ ଆଜ୍ଞା, କହିବେ ଆଇ ମୋତେ ସିଏ ଠକେଇଲା, ଯେଉଁଠୁ ଜାଣ ଆଣୁ ଠକିବେ ସିଏ।
0: ତେବେ ଆପଣ ଏଇ ମାଛ ଚାଷକୁ ନେଇକି ଭବିଷ୍ୟତରେ କ'ଣ କରିବେ ବୋଲି ଆଶା ରଖୁଛନ୍ତି?
1: ମୁଁ ଚାହିଁଛି ଆହୁରି ପୋଖରୀ ଗଡ଼ିଆ କରିବା କିମ୍ବା ଗୋଟେ ଫାର୍ମ ନେବା, ଆମେ ଚାହିଁଛି ଆଗେଇବା ପାଇଁ ଠାକୁରଙ୍କୁ ଡାକିକି। ଆଉ ମାଛ ଚାଷ ଭଲ ଭାବରେ ଯଦି କରିପାରିବେ ସାର୍ ଲାଭ ହବ, ଯିଏ ବି ଆମେ ମାନେ ବୁଝାଉଛନ୍ତି ବି ଆମେ ବି କରୁଛେ, ଲାଭ ଅଛି। ଯାହାର ଯଦି ଜାଗା ଅଛି ଆପଣ ମାନେ ଗଡ଼ିଆ ତ ସାବସିଡ଼ିରେ ମିଳୁଛି, ଆପଣ ଖୋଳିକି ମାଛ ଚାଷ କରନ୍ତୁ, ମାଛ ଚାଷରେ ଲାଭ ହବ, ପରିବାର ପ୍ରତିପୋଷଣ କରିପାରିବେ, କିଛି ସନ୍ଦେହ ଏଥିରେ ନାହିଁ। ମୋର ଭାଇ ଭଉଣୀ ମାନଙ୍କୁ ଅନୁରୋଧ, ଯେଉଁମାନେ ଚାହୁଁଛନ୍ତି ମାଛ ଚାଷ କରିବା ପାଇଁ ସେମାନେ ଚାଷ କରନ୍ତୁ, ଭଲ ଭାବରେ ଉନ୍ନତି କରିପାରିବେ।
0: ଧନ୍ୟବାଦ ଦେବେନ୍ଦ୍ର କାଣ୍ଡ, ଆଜି ଆପଣ ମାଛ ଚାଷ ଏବଂ ମାଛ ଚାଷରୁ ଲାଭ ଏ ସମ୍ପର୍କରେ ଅନେକ କଥା କହିଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।
2: ହଉ, ଯାହା ଯେମିତି ଆମେ କଥାବାର୍ତ୍ତା ହେବା କଥା ହେଲେ, କାର୍ଯ୍ୟକ୍ରମ ଆମର ସବୁଦିନ ତ ଆମେ ଦଉଛେ, ଆଉ ଚାଷୀ ଭାଇମାନଙ୍କୁ ଶ୍ରୋତା ବନ୍ଧୁମାନଙ୍କୁ କହୁଛେ କି ଆମର କାର୍ଯ୍ୟକ୍ରମ ଉପରେ ମତାମତ ଦେଇକି ଖଣ୍ଡେ ଦୁଇ ଖଣ୍ଡ ଚିଠି ଲେଖନ୍ତୁ। ବହୁତ ଶ୍ରୋତା ଆମର ଶୁଣୁଛନ୍ତି କିନ୍ତୁ କେହି ଚିଠି ଦେଉନାହାନ୍ତି, ସେଇଟା ଟିକେ ଦୁଃଖର ବିଷୟ। ଯେଉଁ ଭାଇମାନେ ଲେଖୁଛନ୍ତି ତାଙ୍କୁ ତ ନିଶ୍ଚୟ ଅଶେଷ ଧନ୍ୟବାଦ ରହିବ, କିନ୍ତୁ ତା ସହିତ ଆମ ନୂଆ ଶ୍ରୋତା ବନ୍ଧୁମାନେ ଯଦି ଆମ ପାଖକୁ ଚିଠି ଦିଅନ୍ତି, ତାହେଲେ ତାଙ୍କ ଚିଠି ଆଶାରେ ଆମେ ନିହାତି କହିବା ଯେ ଆପଣମାନେ ଚିଠି ଲେଖନ୍ତୁ, ଆଉ ଆମେ ନିଶ୍ଚିତ ଭାବରେ ଆପଣଙ୍କ ଚିଠିକୁ ଆଦର ସହିତ ପଢିବା। କାର୍ଯ୍ୟକ୍ରମରେ କେମିତି କ'ଣ ଯଦି ପରିବର୍ତ୍ତନ ଆପଣ ଚାହୁଁଛନ୍ତି ବା କୋଉ ନୂଆ ଜିନିଷ କଥା ଚାହୁଁଛନ୍ତି, ସେ କଥା ବି ଆମେ ଆଣିବା ପାଇଁ ଚେଷ୍ଟା କରିବା ଚାଷବାସ କାର୍ଯ୍ୟକ୍ରମରେ। ଆମ ଠିକଣା ଫିକଣା ଟିକେ କହିଦେବା।
3: ଠିକଣା ହେଉଛି ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002, ଜିଲ୍ଲା ମୟୂରଭଞ୍ଜ।
4: ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶେଷ ହେଲା ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ବାଜି ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି।

ଏଥର ଗୀତଟି ନେଇଛୁ ଜଗା ହାତରେ ପଘା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଉଛନ୍ତି ଅନୁରାଧା ପଡ଼ୱାଲ ଏବଂ ଅକ୍ଷୟ ମହାନ୍ତି।

ବବୁଲ ସୁପ୍ରିୟ ଓ ସାଧନା ସରଗମଙ୍କ ଦ୍ୱୈତ କଣ୍ଠରେ ଶୁଣନ୍ତୁ କଥା ଦେଇଥିଲି ମାକୁ କଥାଚିତ୍ରର ଏହି ଗୀତଟିଏ।

ଓଡ଼ିଆ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ ପାଗଳ ପ୍ରେମୀ ଚଳଚ୍ଚିତ୍ରରୁ, କଣ୍ଠ କୁମାର ବାପି।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଶେଖର ଘୋଷ। ଶିଳ୍ପୀ ଗାଇଛନ୍ତି କବି ପ୍ରସନ୍ନ ପାଟ୍ଟଶାଣୀଙ୍କ ରଚନାରୁ।

କାର୍ଯ୍ୟକ୍ରମର ଶେଷ ସୁଗମ ସଙ୍ଗୀତଟିଏ ନେଇଛୁ ଶିଳ୍ପୀ ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରୁ। ଶିଳ୍ପୀ ଗାଇଛନ୍ତି ଗୌର ପଟ୍ଟନାୟକଙ୍କ ରଚନାରୁ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା। ଏଥର ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଗୀତ ଅତୀତ କ୍ରମରେ ଶୁଣନ୍ତୁ ପୁରାତନ ହିନ୍ଦୀ ଚଳଚ୍ଚିତ୍ର ସୁରଜର ଗୀତଟିଏ। କଣ୍ଠ ଦେଇଛନ୍ତି ମହମ୍ମଦ ରଫି।